ଶ୍ରୋତା ବନ୍ଧୁ ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ ଶୁଣୁଥିଲେ ଏହି ଭକ୍ତି ଗୀତଟି ମନ୍ମଥ ମିଶ୍ରଙ୍କ କଣ୍ଠରେ। ପରବର୍ତ୍ତୀ ଗୀତଟିକୁ ନେଇଛୁ ରଘୁନାଥ ରାଉତଙ୍କ ରଚନାରୁ, କଣ୍ଠ ଦେଇ ସଜାଇଛନ୍ତି ତୃପ୍ତି ଦାସ।

ଶ୍ରୋତାବନ୍ଧୁ ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ ଶୁଣୁଥିଲେ ଏହି ଭକ୍ତି ଗୀତଟି ମନ୍ମଥ ମିଶ୍ରଙ୍କ କଣ୍ଠରେ। ପରବର୍ତ୍ତୀ ଗୀତଟିକୁ ନେଇଛୁ ରଘୁନାଥ ରାଉତଙ୍କ ରଚନାରୁ, କଣ୍ଠ ଦେଇ ସଜାଇଛନ୍ତି ତୃପ୍ତି ଦାସ।

0: ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ପ୍ରତାପ ଚନ୍ଦ୍ର ତ୍ରିପାଠୀ।
4: ବାର ମାସରେ ତେର ଜାତ ଯେଉଁ ଠାକୁରଙ୍କ ପାଖରେ ସମ୍ପନ୍ନ ହୋଇଥାଏ ସେ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ। ଏହି ଯାତ୍ରାମାନଙ୍କ ମଧ୍ୟରୁ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ। ତିନୋଟି ସୁସଜ୍ଜିତ ରଥରେ ଶ୍ରୀଜୀଉମାନେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ନବଦିନାତ୍ମକ ଉତ୍ସବ ସମ୍ପନ୍ନ କରିବା ପାଇଁ। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଚତୁର୍ଦ୍ଧା ମୂରତି ବାହୁଡ଼ା ବିଜୟ କରନ୍ତି। ଦକ୍ଷିଣ ମୁଖ ହୋଇ ସିଂହଦ୍ୱାରରେ ରଥାରୂଢ଼ ଶ୍ରୀଜୀଉମାନେ ଏକାଦଶୀରେ ପ୍ରସିଦ୍ଧ ସୁନାବେଶରେ ସଜ୍ଜିତ ହୋଇଥାନ୍ତି। ଦ୍ୱାଦଶୀ ତିଥିରେ ଅଧରପଣା ନୀତି ସମ୍ପନ୍ନ ହୋଇଥାଏ। ଏହି ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଜୀଉଙ୍କର ଅଧରକୁ ପାଇଲା ଭଳି ତୁମ୍ବ ସଦୃଶ ତିନୋଟି ମାଟି ହାଣ୍ଡି ସମ୍ମୁଖରେ ରଖାଯାଇଥାଏ। ଏଥିରେ ପାଣିଆ ଅପଟ ସେବକମାନେ ସିଂହଦ୍ୱାରସ୍ଥ ଛାଉଣି ମଠ ସମ୍ମୁଖ କୂପରୁ ଜଳ ସଂଗ୍ରହ କରି ରଥ ଉପରକୁ ଜଳ ଛେକ ବୋହିଥାନ୍ତି। ଏହି ଜଳକୁ ମହାସୁଆରମାନେ ଛାଣି କରି ତିନି ରଥରେ ଶ୍ରୀଜୀଉଙ୍କ ଅଧର ସ୍ପର୍ଶ କରୁଥିବା ହାଣ୍ଡିରେ ଭରିଥାନ୍ତି। ସୂଚନାଯୋଗ୍ୟ ଯେ ଗୋଟିଏ ରଥରେ ତିନୋଟି ହାଣ୍ଡି ଓ ତିନୋଟି ରଥରେ ନଅଟି ହାଣ୍ଡି ରଖାଯାଇଥାଏ। ଏତଦ୍ବ୍ୟତିରେକ ବଳଭଦ୍ରଙ୍କ ରଥରେ ରାମକୃଷ୍ଣଙ୍କ ପାଇଁ ଦୁଇଟି ବଡ଼ମଠ କୁଡ଼ୁଆ ରଖାଯାଇଥାଏ। ଜଗନ୍ନାଥଙ୍କ ରଥରେ ମଦନ ମୋହନଙ୍କ ପାଇଁ ଗୋଟିଏ ବଡ଼ମଠ କୁଡ଼ୁଆ ରଖାଯାଇଥାଏ। ଏ ସମସ୍ତ ହାଣ୍ଡିକୁ ମନ୍ଦିର ପ୍ରଶାସନ ତରଫରୁ କୁମ୍ଭକାର ସାହିରେ

ସାନା ଭାଇ ଉତ୍ତମ ଅବିବାହିତ ଅବସ୍ଥାରେ ଗୁହ୍ୟକମାନଙ୍କ ଦ୍ୱାରା ନିହତ ହେଲେ। ଧ୍ରୁବ କ୍ରୋଧ ପ୍ରକାଶ କରି ଗୁହ୍ୟକମାନଙ୍କୁ ନିହତ କଲେ। ଏହାଫଳରେ ମନୁ ପ୍ରବେଶ କରି ଧ୍ରୁବଙ୍କ କ୍ରୋଧ ଶାନ୍ତ କଲେ।

ଅନୁପାତ ଏକ ମିଟର ଗାତ ଏବଂ ଦଶ ଅନୁପାତ ଦଶ ମିଟର ବ୍ୟବଧାନରେ ରୋପଣ କରନ୍ତୁ। ଗଛ ଲଗାଇବା ପୂର୍ବରୁ ଯବକ୍ଷାରଜାନ ଫସ୍ଫରସ୍ ଓ ପଟାସ ସାରକୁ ଅଶୀ ଅନୁପାତ ଶହେ ଅନୁପାତ ଷାଠିଏ ଗ୍ରାମ ହିସାବରେ ପ୍ରୟୋଗ କରନ୍ତୁ। ଏହା ସହିତ ଦୁଇ ଯୋଡ଼ି ସଢା ଗୋବର ଖତ ଗାତ ପ୍ରତି ପ୍ରୟୋଗ କରନ୍ତୁ। କଦଳୀରେ ପାନାମା ଝାଉଁଳା ରୋଗ ନିୟନ୍ତ୍ରଣ କରିବା ପାଇଁ ରୋଗବିହୀନ ପୁଆ ଯଥା ବନ୍ତଳ, କାବୁଲି, ରୋବଷ୍ଟା, ଚମ୍ପା ଆଦି କିସମ ଚୟନ କରନ୍ତୁ। ପ୍ରତି ଦଶ ଲିଟର ପାଣିରେ ଦଶ ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ ମିଶାଇ ଏହି ଦ୍ରବଣରେ ପୁଆଗୁଡ଼ିକୁ ବୁଡ଼ାଇ ବିଶୋଧନ କରନ୍ତୁ। ପୁଆ ରହିବାର ପାଞ୍ଚ ମାସ ପରେ ପ୍ରତି ଦୁଇ ମାସରେ ଥରେ ପ୍ରତି ଦଶ ଲିଟର ପାଣିରେ ଦଶ ଗ୍ରାମ ହିସାବରେ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ ମିଶାଇ ଏହି ଦ୍ରବଣରେ ଗଛମୂଳ ମାଟିକୁ ଭଲ ଭାବରେ ଭିଜାନ୍ତୁ। ବର୍ଷାଦିନେ ପଶୁମାନଙ୍କୁ ଶୁଖିଲା ଓ ଭଲ ବାୟୁ ଚଳାଚଳ ଥିବା ଗୁହାଳରେ ରଖନ୍ତୁ। ଗୁହାଳ ଚାରିପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପଶୁମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଅନ୍ତୁ। ବର୍ଷାଦିନିଆ ବିଭିନ୍ନ ରୋଗ ଉପରେ ନଜର ରଖନ୍ତୁ। ପଶୁମାନଙ୍କର ଟିକାକରଣ ନିଶ୍ଚିତ କରନ୍ତୁ ଏବଂ ସେମାନଙ୍କୁ ସୁସ୍ଥ ରଖିବା ପାଇଁ କୃମି ନହେବାର ଔଷଧ ଖୁଆଇବାର ବ୍ୟବସ୍ଥା କରନ୍ତୁ। ମାଛ ଚାଷୀମାନେ ପୋଖରୀ ବନ୍ଧକୁ ସୁଦୃଢ଼ କରନ୍ତୁ ଏବଂ ଯଦି କୌଣସି କ୍ଷତି ହୋଇଥାଏ ତାର ମରାମତି କରନ୍ତୁ। ପାଣି

କରଣ ସାଧାରଣ ବଣ୍ଟନ ଏବଂ ନୂତନ ନବୀକରଣୀୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଶ୍ରୀ ଯୋଶୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶ କ୍ରମେ ଶ୍ରୀ ପ୍ରଧାନଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। ଅପରାହ୍ନ 4:30 ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଚଳିତ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ 35 ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏଥିପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଅନୁମୋଦନ ପ୍ରଦାନ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ନୂତନ କଲେଜଗୁଡ଼ିକରେ କଳା ବିଭାଗରେ ସର୍ବାଧିକ 128, ବିଜ୍ଞାନ ଓ ବାଣିଜ୍ୟରେ 64 ଲେଖାଏଁ ସିଟ୍ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଦ୍ୱାଦଶୀ ତିଥିରେ ଆଜି ରଥ ଉପରେ ଶ୍ରୀଜୀଉଙ୍କର ଗରୁଡ଼ ଶୟନ ନୀତି ଏବଂ ସନ୍ଧ୍ୟାରେ

ଦିଆଯିବାର ବିଧି ରହିଛି। ଗତକାଲି ସୁନାବେଶ ଦର୍ଶନ ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ହୋଇଥିଲା। ରାତି ପ୍ରାୟ 2:05ରେ ଠାକୁରଙ୍କର ସୁନାବେଶ ଓଲାଗି ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ରଥ ଉପରେ ବଡ଼ସିଂହାର ବେଶ ନୀତି ଅନୁଷ୍ଠିତ ହୋଇଛି। ସମଗ୍ର ଦେଶରେ ଆଜି 37ତମ କାର୍ଗିଲ ବିଜୟ

0: ବୋରକୋଟ ବ୍ଲକର 100 ଏକର ଲେଖାଏଁ ଜମିରେ ପରୀକ୍ଷାମୂଳକ ଭାବେ ଗାଜର ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ମହାବିଦ୍ୟାଳୟଠାରେ 7 ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଏଥିରେ ସରକାରୀ ବିଭାଗୀୟ ଅଧିକାରୀ ଯୋଗଦେଇ ଆତ୍ମରକ୍ଷା, ଆତ୍ମନିର୍ଭରତା ଏବଂ ନାରୀ ସଶକ୍ତିକରଣ ଆଦି ପ୍ରସଙ୍ଗ ଉପରେ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆଜି ପାଇଁ ପ୍ରବଳ ବର୍ଷା ନେଇ 10 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସାଗର ମିତ୍ର ଜରିଆରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଉଛି। ମାଛ ଧରିବା ପାଇଁ ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ଶୀଘ୍ର ଫେରିଆସିବାକୁ ବିଭାଗ ପକ୍ଷରୁ କୁହାଯାଇଛି। କୂଳରେ ଥିବା ଡଙ୍ଗା ଏବଂ ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ବିଭାଗ ପରାମର୍ଶ ଦେଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ, ବର୍ଣ୍ଣ ଦୃଷ୍ଟିଦୋଷ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ବର୍ଣ୍ଣାନ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିକାଂଶ ସବୁ ଜିନିଷ ପରିଷ୍କାର ଦେଖିପାରନ୍ତି, ମାତ୍ର ସେମାନେ ଲାଲ, ସବୁଜ ଓ ନୀଳ ରଙ୍ଗର ଆଲୋକ ଦେଖିପାରନ୍ତି ନାହିଁ। ବର୍ଣ୍ଣାନ୍ଧତ୍ୱ ଅନେକ ପ୍ରକାରର ଅଛି ଏବଂ ଖୁବ୍ ବିରଳ କ୍ଷେତ୍ରରେ ବର୍ଣ୍ଣାନ୍ଧତ୍ୱ ବ୍ୟକ୍ତିଟିଏ ଆଦୌ କୌଣସି ରଙ୍ଗ ଦେଖିପାରେ ନାହିଁ। ସାଧାରଣତଃ ବର୍ଣ୍ଣାନ୍ଧତ୍ୱ କହିଲେ ଲାଲ ଓ ସବୁଜ ରଙ୍ଗକୁ ନ ଜାଣିପାରିବା ହିଁ ବୁଝାଏ ଏବଂ ଅଧିକାଂଶ ବର୍ଣ୍ଣାନ୍ଧ ବ୍ୟକ୍ତି ଏହି ଅସୁବିଧା ଭୋଗ କରିଥାନ୍ତି। ଲାଲ ଓ ସବୁଜ ବର୍ଣ୍ଣକୁ ଚିହ୍ନି ପାରନ୍ତି ନାହିଁର ଅର୍ଥ ନୁହେଁ ଯେ ସେହି ବ୍ୟକ୍ତିମାନେ ଲାଲ ଓ ସବୁଜ ରଙ୍ଗକୁ ମିଶାଇ ଦିଅନ୍ତି। ତାହାର ଅର୍ଥ ଏହା ଯେ ଯେଉଁ ରଙ୍ଗରେ ଲାଲ ଓ ସବୁଜ ରଙ୍ଗର ଆଭାସ ଥାଏ ସେମାନେ ସେହି ରଙ୍ଗକୁ ଧରିପାରନ୍ତି ନାହିଁ। ଉଦାହରଣ ସ୍ୱରୂପ, ଜଣେ ଲାଲ ଓ ସବୁଜ ରଙ୍ଗ ପାଇଁ ବର୍ଣ୍ଣାନ୍ଧ ବ୍ୟକ୍ତି ନୀଳ ଏବଂ ବାଇଗଣୀ ରଙ୍ଗ ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼େ, କାରଣ ବାଇଗଣୀ ରଙ୍ଗରେ ଥିବା ଲାଲ ଅଂଶଟିକୁ ସେ ଧରିପାରେ ନାହିଁ। ତେଣୁ ଲାଲ, ସବୁଜ, ନାରଙ୍ଗୀ, ମାଟିଆ, ବାଇଗଣୀ, ଗୋଲାପୀ ଓ ଧୂସର ରଙ୍ଗଗୁଡ଼ିକର ବର୍ଣ୍ଣାଳୀରେ ସେହି ବ୍ୟକ୍ତିମାନଙ୍କର ରଙ୍ଗ ଚିହ୍ନିବାରେ ଅସୁବିଧା ହୁଏ। ଏଭଳିକି କଳା ରଙ୍ଗଟିକୁ ମଧ୍ୟ ସେମାନେ ଗାଢ଼ ସବୁଜ ବା ଗାଢ଼ ନୀଳ ରଙ୍ଗ ବୋଲି ଭ୍ରମରେ ପଡ଼ିଥାନ୍ତି। ବର୍ଣ୍ଣ ଚିହ୍ନି ନପାରିବାର ଅପାରଗତାକୁ 3 ପ୍ରକାରରେ ବିଭକ୍ତ କରାଯାଇଥାଏ, ଯଥା ସାମାନ୍ୟ, ମଧ୍ୟମ ଓ ଗୁରୁତର। ଗୁରୁତର ବର୍ଣ୍ଣାନ୍ଧ ନହେଲେ ସାଧାରଣତଃ କେହି ସଚେତନ ନଥାନ୍ତି ଯେ ସେମାନେ ବର୍ଣ୍ଣାନ୍ଧତ୍ୱ ଦ୍ୱାରା ଆକ୍ରାନ୍ତ। ସାମାନ୍ୟ, ମଧ୍ୟମ ବା ଗୁରୁତର, ଏଥିରୁ ଯେଉଁ ଧରଣର ବର୍ଣ୍ଣାନ୍ଧତ୍ୱ ଦ୍ୱାରା ବ୍ୟକ୍ତିଟି ଆକ୍ରାନ୍ତ ସେହି ଅନୁସାରେ ସେ ସେତିକିଟି ରଙ୍ଗ ଚିହ୍ନିପାରେ। ବର୍ଣ୍ଣାନ୍ଧତ୍ୱ ସାଧାରଣତଃ ଜନ୍ମଗତ ଅବସ୍ଥା। ସାଧାରଣତଃ ଲାଲ ବା ସବୁଜ ରଙ୍ଗର ବର୍ଣ୍ଣାନ୍ଧତ୍ୱ ବ୍ୟକ୍ତିଟିଏ ତାର ବାପା ମାଙ୍କ ପାଖରୁ ଉତ୍ତରାଧିକାରୀ ସୂତ୍ରରେ ଏହା ପାଇଥାଏ। ଜିନ୍ରେ ଥିବା ଏକ୍ସ କ୍ରୋମୋଜୋମ୍ ଦ୍ୱାରା ବାହିତ ହୋଇ ଏହା ଆସିଥାଏ ଏବଂ ଏହା ହିଁ ହେଉଛି କାରଣ ଯେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଏହାଦ୍ୱାରା ଅଧିକ ଆକ୍ରାନ୍ତ ହୋଇଥାନ୍ତି। କେତେକ ବ୍ୟକ୍ତି ମଧୁମେହ, ଚର୍ମଗତ ରୋଗ, ଯକୃତଜନିତ ରୋଗ ପ୍ରଭୃତି ବହୁ ଦିନ ଧରି ଭୋଗିଲେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଯଦି ଜଣେ ବର୍ଣ୍ଣାନ୍ଧତ୍ୱକୁ ସାଙ୍ଗରେ ନେଇ ଆସିଛି ତେବେ ତାହା ଜୀବନସାରା ପାଇଁ ତାଙ୍କ ସାଙ୍ଗରେ ରହିବ। ଆଖିର ଦୃଷ୍ଟିପଟଳ ବା ରେଟିନାରେ 2 ପ୍ରକାରର ଆଲୋକ ସମ୍ବେଦନଶୀଳ କୋଷ ଥାଏ, ଯାହାକୁ ରଡ୍ସ ଏବଂ କୋନ୍ସ ବୋଲି କୁହାଯାଏ। ଦୃଷ୍ଟିପଟଳ, ଯାହାକି ଆଖିର ପଛପାଖରେ ଥାଏ ଏବଂ ଛବି ପ୍ରସ୍ତୁତ କରେ, ଏହି କୋଷଗୁଡ଼ିକ ସେହି ଦୃଷ୍ଟିପଟଳରେ ଥାନ୍ତି। ରଡ୍ଗୁଡ଼ିକ ରାତିରେ ବା ଅଳ୍ପ ଆଲୋକିତ ଅବସ୍ଥାରେ ଆମକୁ ଦେଖିବାରେ ସାହାଯ୍ୟ କରନ୍ତି, କିନ୍ତୁ କୋନ୍ଗୁଡ଼ିକ ଦିନରେ କାର୍ଯ୍ୟ କରନ୍ତି ଏବଂ ରଙ୍ଗ ଚିହ୍ନିବାରେ ସାହାଯ୍ୟ କରନ୍ତି। 3 ପ୍ରକାରର କୋନ୍ କୋଷ ଅଛନ୍ତି ଏବଂ ପ୍ରତ୍ୟେକ କୋଷ ଅଲଗା ଅଲଗା ଆଲୋକ ତରଙ୍ଗ ପ୍ରତି ସମ୍ବେଦନଶୀଳ। ଗୋଟିଏ ପ୍ରକାରର କୋନ୍ ସବୁଜ ଆଲୋକକୁ ଧରିପାରେ, ଅନ୍ୟଟି ନୀଳ ଆଲୋକକୁ ଏବଂ ତୃତୀୟଟି ଲାଲ ଆଲୋକ ପ୍ରତି ସମ୍ବେଦନଶୀଳ ହୋଇଥାଏ। ଆମେ ଯେତେବେଳେ କୌଣସି ବସ୍ତୁକୁ ଚାହୁଁ, ଆଲୋକ ସେ ବସ୍ତୁରୁ ଆସି ଆମ ଆଖିରେ ପଡ଼େ ଓ କୋନ୍ର କୋଷଗୁଡ଼ିକୁ ସକ୍ରିୟ କରାଏ। ତାପରେ ଆମ ମସ୍ତିଷ୍କ କୋନ୍ କୋଷରୁ ଆସୁଥିବା ସଙ୍କେତକୁ ବ୍ୟାଖ୍ୟା କରେ, ଯାହାଫଳରେ ଆମେ ବସ୍ତୁର ରଙ୍ଗଟିକୁ ଜାଣିପାରୁ। ଲାଲ

0: କରାଯାଇପାରେ ତେବେ ଅବସ୍ଥାରେ ଉନ୍ନତି ଆସିପାରେ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କୌଣସି ମଣିଷ ଉପରେ ପରୀକ୍ଷା କରାଯାଇ ନାହିଁ, କେବଳ ମାଙ୍କଡ଼ମାନଙ୍କ ଉପରେ ପରୀକ୍ଷା କରାଯାଇ ପ୍ରମାଣିତ ହୋଇଛି।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବର୍ଣ୍ଣ ଦୃଷ୍ଟିଦୋଷ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଅନୁରାଗ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 900 kHz ଯୋଗେ। ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା CJP। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ। ଏବଂ କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍ମରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ୍ ବିଜୟ ଦିବସର 27ତମ ବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ DD News, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 4:30 ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026 ଗତମାସ 4 ତାରିଖରୁ 30 ପର୍ଯ୍ୟନ୍ତ 2 ପର୍ଯ୍ୟାୟରେ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଏଥିରେ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ, ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ ଆର୍ଥିକ ପରିଦୃଶ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇ ସେହିସବୁ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଥିଲେ। ଶ୍ରୀମତୀ ମୁର୍ମୁ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଏବଂ ବ୍ୟବସାୟ, ଶିକ୍ଷା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମତ ବିନିମୟ କରିଥିଲେ। ମାଲଡୋଭା ଏବଂ ଉତ୍ତର ମାସିଡୋନିଆକୁ ଏହା କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ଥିଲା। ରୋମାନିଆକୁ 3 ଦଶକରୁ ଅଧିକ ସମୟ ପରେ ଭାରତର ରାଷ୍ଟ୍ରପତି ସେଠାକୁ ଯାତ୍ରା କରିଥିଲେ। ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ଭାରତ ରୋମାନିଆ ବ୍ୟବସାୟୀ ଫୋରମକୁ ସମ୍ବୋଧନ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଥିଲେ। ଏହି ଅବସରରେ ବୁଖାରେ

ଶୁଣୁଛନ୍ତି ଆକାଶବାଣୀରୁ। ସମସ୍ତ ଦାବି ପୂରଣ ଲାଗି ସରକାର ସହମତି ପ୍ରକାଶ କରିବା ପରେ ସିଜେପି ଆନ୍ଦୋଳନ ପ୍ରତ୍ୟାହୃତ କରିଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ସିଜେପି ପ୍ରତିନିଧି ମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଥିଲେ। ସେ କହିଥିଲେ ପ୍ରତିବାଦକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ପଷ୍ଟ କରିଥିଲେ। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଥିଲେ ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ସେ ନିଜ ବିଭାଗ ସହ ଅତିରିକ୍ତ ଭାବେ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇବେ। ଶ୍ରୀ ଯୋଶୀ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ତଥା ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ବିଭାଗ ଦାୟିତ୍ୱରେ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପରିଷଦରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ଲୋକସଭାରେ ଆସନ୍ତାକାଲି ସରକାର ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାର ଆସନ୍ତାକାଲି କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାଧାରଣ ପରୀକ୍ଷା ଅଧିନିୟମ 2024 ହୋଇଥିବା ସଂଶୋଧନଗୁଡ଼ିକୁ ଗ୍ରହଣ କରିବା। ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ଅନିୟମିତତା ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଏବଂ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବ୍ୟବସ୍ଥା କରିବା ସମ୍ବନ୍ଧୀୟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲା। କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 କାର୍ଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁକୁ ପରାସ୍ତ କରିବାରେ ଭାରତୀୟ ସୈନ୍ୟମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍ମରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ୍ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାର୍ଗିଲ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା। ଆଜି କାର୍ଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ ସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀଠାରେ ଅନୁଷ୍ଠିତ ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କାର୍ଗିଲ ଯୁଦ୍ଧ ସ୍ମାରକୀରେ ଆଜି ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ଶ୍ରୀ ସିଂ ଏକ ୱାକ୍ ଥ୍ରୁ ପୋର୍ଟାଲର ଆଭାସୀ ଜରିଆରେ ଉଦ୍ଘାଟନ କରିବା ସହ ବୀର ନାରୀ ଏବଂ ବୀର ମାତାଙ୍କ ସହ ବାର୍ତ୍ତାଳାପ କରିବେ। ପ୍ରତିରକ୍ଷା ମନ୍ତ୍ରୀ ଶୌର୍ଯ୍ୟ ବିଜୟ ଯାତ୍ରା ମୋଟର ସାଇକେଲ ରାଲିର ମଧ୍ୟ ଆଜି ଶୁଭାରମ୍ଭ କରିବେ। ଦେଶବ୍ୟାପୀ ଆଜି କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ଆକାଶବାଣୀର ପର୍ସନ୍ ବିହାଇଣ୍ଡ ଦ ଷ୍ଟୋରି ଶୀର୍ଷକ କାର୍ଯ୍ୟକ୍ରମରେ କାର୍ଗିଲ ଯୁଦ୍ଧର ବୀର ସୈନିକ ମେଜର ଡିପି ସିଂଙ୍କ ସହ କାର୍ଗିଲ ଯୁଦ୍ଧ ସମ୍ପର୍କରେ ସାକ୍ଷାତ ଆଲୋଚନା ପ୍ରସାରଣ କରାଯିବ। ଆଜି ଅପରାହ୍ନ 12:30 ଏହି କାର୍ଯ୍ୟକ୍ରମ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ ହେବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ପ୍ରସାରଣ କରାଯିବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ T20 କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30 ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତ 90 ରନ୍ରେ ଜିମ୍ବାୱେକୁ ପରାସ୍ତ କରି ସିରିଜ୍ ବିଜୟୀ ହୋଇଛି। ପ୍ରଥମ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 219 ରନ୍ ସ୍କୋର୍ କରିଥିବା ବେଳେ ଏହାର ଜବାବରେ ଜିମ୍ବାୱେ 17 ଓଭର୍ 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 129 ରନ୍ ସ୍କୋର୍ କରିଥିଲା। ଭାରତୀୟ ସବ୍ଜୁନିୟର ପୁରୁଷ ହକି ଦଳ FIH ୟୁଥ୍ ହକି 5 ଏସିଆନ୍ ଚମ୍ପିଅନ୍

0: ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ ଏବଂ କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍ମରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର, ସମୟ 7:25। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ଶିଶୁମାନଙ୍କ ପାଇଁ ଶିଶୁ ରାଇଜ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା ଏବଂ ଉପସ୍ଥାପନରେ ଅଛନ୍ତି ବବିତା ମିଶ୍ର।
2: उस पिता की तरह होता है जो हर मौसम सहकर भी घर की नींव को कभी हिलने नहीं देता।
3: आपके घर के लिए भरोसे का दूसरा नाम चेटिनाड सीमेंट का मैक्स क्रीट सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस।
4: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: बेटा शौर्या, ये तुम्हारा रूम है, जो पहले मेरा स्टडी था और उससे पहले तुम्हारे दादाजी का।
2: वाओ पापा, ये घर कितना पुराना है।
1: बेटा, इस घर ने 3 पीढ़ियां देखी है
2: और अब तक इतना मजबूत खड़ा है।
3: कुछ चीजें वक्त के साथ और मजबूत होती है, जैसे यादें और चेतनाथ सीमेंट का सुपर ग्रेड सीमेंट 64 सालों की बुनियाद के साथ। चेतनाथ सीमेंट, द परफेक्ट कंक्रीट चॉइस।

0: ଭାଇ ମିଶିକି ଚାରି ଜଣ,
1: ଭାଇ ଜଣେ,
0: ଭାଇ ଦି ଜଣ,
1: ଭାଇ ଦି ଜଣ, ଭଉଣୀ ତମେ ଦି ଜଣ, ତମେ ବଡ଼। ଆଉ ସାନ ଭାଇ ଭଉଣୀଙ୍କୁ କେମିତି ସବୁ ତମେ ଶିକ୍ଷା ଦଉଛ କହିଲ?
0: ମ୍ୟାମ୍ ତାଙ୍କେ ଯଦି କ'ଣ ଭୁଲ କରିଦେବେ ତାକୁ ଆମେ ଠିକ୍ କରିବାକୁ କହୁଛୁ, ଭଲ ବ୍ୟବହାର ଠିକ୍ କରିବାକୁ।
1: ବଡ଼ମାନେ ଘରକୁ ଯଦି କିଏ କୁଣିଆ ଆସିଲେ ତାଙ୍କୁ ନମସ୍କାର କରିବା ଶିଖଉଥିବ ନାଇଁ? ଆଉ ବଡ଼ମାନେ କଥା ହେଲା ବେଳେ ମଝିରେ କଥା କୁହନି, ସଫା ସୁତୁରା ରୁହେ, ସବୁ ଶିଖୁଛ ନା ତମେ? ଆଚ୍ଛା, ବହୁତ ବଢ଼ିଆ କଥା। ଆଚ୍ଛା, ଭାଇ ଭଉଣୀମାନଙ୍କ ଭିତରେ କେବେ ଝଗଡ଼ା ଝାଟି ହୁଏନି?
0: ହୁଏ କିନ୍ତୁ କମ୍
1: କମ୍ ହୁଏ ନାଇଁ। ଆଚ୍ଛା, ଯଦି ଭାଇ ସାନ ଭାଇ ଭଉଣୀ ମାନେ କିଛି ଝଗଡ଼ା କରନ୍ତି ତମେ ସେମାନଙ୍କୁ ପିଟୁଛ କି?
0: ନାଇଁ ପିଟୁ
1: ନାଇଁ। ନା ମିଛ କହୁଛ?
0: ନାଇଁ ନାଇଁ।
1: ଆଚ୍ଛା, ବହୁତ ବଢ଼ିଆ କଥା। ତମେ ସୁନା ଦିଦି ଆଉ ନାଇଁ, ତମେ ସୁନା ଅପା ନା କ'ଣ? ତମେ କ'ଣ ଡାକୁଛନ୍ତି? ଦିଦି ଡାକୁଛନ୍ତି। ଅପା ଡାକିବା କଥା ନା ଦିଦି ଡାକିବା କଥା?
0: ଦିଦି
1: ଝା ଡାକିଲେ ହବ ଆଉ ନାଇଁ, ନା ଧରିକି ନ ଡାକନ୍ତୁ, ବସ୍
0: ଡାକୁଛନ୍ତି କେତେବେଳେ
1: ଡାକୁଛନ୍ତି। ଆଚ୍ଛା, ବଢ଼ିଆ କଥା। ଆଚ୍ଛା, ଅବସର ସମୟରେ ତୁମେ କୁଆଡ଼େ ଭାଇ ଭଉଣୀ ମାନଙ୍କ ସାଙ୍ଗେ ବୁଲିବାକୁ ଯାଇଛ କି? କୁଆଡ଼େ ଯାଇଛ କହିଲ?
0: ଆମେ ଚିଲିକା ଯାଇଛୁ।
1: ଚିଲିକା? ବହୁତ ମଜା ହେଇଥିବ। କେମିତି ଗଲ?
0: ଆମେ ଚିଲିକାକୁ ଗଲୁ, ସେଠାରେ
1: ଟ୍ରେନରେ ଗଲ ନା?
0: ନାଇଁ, ଆମେ କାର୍ରେ ଗଲୁ।
1: କାର୍ରେ ଗଲ?
0: କାର୍ରେ ଯାଇକି ଆମେ ବୋଟ୍ରେ କାଳିଜାଇ ଗଲୁ, କାଳିଜାଇ ଦର୍ଶନ କରିକି ଆଉ ଥରେ ଆସିଲୁ।
1: ଆଚ୍ଛା, ବୋଟ୍ରେ ବସିଲା ବହୁତ ମଜା ଲାଗିଥିବ ପାଣିରେ? ଦେଖିଲ ପାଣିରେ ସବୁ କ'ଣ ଦେଖିଲ? ପାଣିରେ ସବୁ କି ପକ୍ଷୀ ସବୁ ଦେଖିଲ?
0: ସେ ବିଭିନ୍ନ ପ୍ରକାରର ପକ୍ଷୀ ଆଉ ସେ ମାଛ ଗୁଡ଼ିକ ସବୁ ଦେଖିଲ।
1: ହଂସ ଦେଖିଲ? ହଂସ? ହଂସ ହଂସରାଳି ସବୁ ଥିବେ ସେଠି? ଆଉ ବହୁତ ବଢ଼ିଆ କଥା। ସେପଟେ କାଳିଜାଇ ଯାଇକି ଠାକୁରଙ୍କୁ ଦର୍ଶନ କଲ, ସେଇ ଜାଗା ବହୁତ ବଢ଼ିଆ ଜାଗା ନାଇଁ? ଆଚ୍ଛା, ଫେରିଲା ବେଳେ କେତେଟା ହେଲା? ସନ୍ଧ୍ୟା ହେଇଗଲା ନା?
0: ସନ୍ଧ୍ୟା 9ଟା ହେଇଗଲା,
1: ରାତି 9ଟା। ବହୁତ ବଢ଼ିଆ ଦୃଶ୍ୟ ଦେଖିଥିବ ନାଇଁ? ପାଣିଟା ମାନେ ଯଦି ଚନ୍ଦ୍ର ଥିବେ ଚନ୍ଦ୍ର କିରଣରେ ପାଣିଟା ବହୁତ ସୁନ୍ଦର ଦେଖାଉଥିବ, ଝିଲମିଲି ହେଇକି ନାଇଁ? ଚିଲିକାର ମାନେ ଶୋଭାଟା ବହୁତ ସୁନ୍ଦର। ବହୁତ କବି ବି ଲେଖିଛନ୍ତି ଚିଲିକା ଉପରେ, ବହୁତ କାବ୍ୟ କବିତା। ତମେ ବଡ଼ ହେଲେ ପଢ଼ିବ। ଆଚ୍ଛା, କ'ଣ ଖାଇବା ଭଲ ଲାଗେ?
0: ମୋତେ ରୁଟି ତରକାରୀ
1: ଯାହା ଘରେ ତିଆରି ହୁଏ ସବୁ ଭଲ ଲାଗେ ଖାଇବା ପାଇଁ। ମମି ଖୁଆନ୍ତିନି, ନିଜ ହାତରେ ଖାଇଦେଉଛ ନା? ଆଉ ବହୁତ ସୁନା ଝିଅ ତମେ ଆଉ, ବହୁତ ବଢ଼ିଆ କଥା। କିଛି କବିତା ଗପ କ'ଣ କହିବ କି?
0: ହଁ, ମୁଁ କବିତା କହିପାରିବି।
1: ଆଚ୍ଛା, ଟିକେ କହିଲ ତମ ବହିର କିଛି କବିତା କୁହ।
0: ଛୋଟ ମୋର ଗାଁଟି, ଲେଖିଛନ୍ତି ସଚ୍ଚିତାନନ୍ଦ ରାଉତରାୟ। ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ, ନଥାଉ ତାର ନାଁଟି, ମାଟିରେ ସେଇ ସ୍ୱର୍ଗ ମୋର, ସେଇଠି ଅଛି ମୋ ସଠି ଘର, ଜଳିବ ପୁଣି ସେଇଠି ଶେଷେ ମୋହର ଚିତା ନିଆଁଟି। ଛୋଟ ମୋର ଗାଁଟି, ଜନମି ତାର ଏନ୍ତୁଡ଼ି ଶାଳେ, ବୁଲିଛି କେତେ ତାର ତଟାମାଳେ, ପାଞ୍ଚଟି ମୋର ପଞ୍ଜରା କାଠି, ଶେଷେ ସେଇଠି ହବ ଡାହାରି। ଛୋଟ ମୋର ଗାଁଟି, ତାହାରି ଜଳ ରକତ ହୋଇ, ଶିରାରେ ବହେ ଜେସନ ନଈ, ନିଶ୍ୱାସେ ମୋ ତାହାରି ବାୟୁ, ଚଳାଏ ପ୍ରାଣ ନାହାଟି। ଛୋଟ ମୋର ଗାଁଟି।
1: ବାଃ।

0: ମୁଁ ମୋର କଲିଜା ଗଛ କରଡ଼ରେ ରଖିଛି, ତୁମେ ଚାଲ ଗଛ ପାଖକୁ। କୁମ୍ଭୀର ତାର ଚାଲାକ ନ ବୁଝିପାରି ପୁଣି ଗଛ ପାଖକୁ ଗଲା। ଯେମିତି ଗଛ ଉପରକୁ ଯାଇଛି, ମାଙ୍କଡ଼ ଧପ୍ କରି ଗଛ ଉପରକୁ ଡେଇଁ ପଡ଼ିଲା। କହିଲା, ଆରେ ବୋକା, କଲିଜା କେବେ ଗଛରେ ନଥାଏ। ସେବେଠାରୁ ମାଙ୍କଡ଼ ଆଉ କୁମ୍ଭୀରକୁ ଭରସା କରିପାରିଲା ନାହିଁ। ଧନ୍ୟବାଦ।
1: ପିଲାମାନେ, ତୁମେ ତ ଜାଣିଛ ଆମ ଦେଶ ଭାରତ ଯେତେବେଳେ ପରାଧୀନ ଥିଲା, ଦେଶକୁ ସ୍ୱାଧୀନ କରିବା ପାଇଁ ବହୁ ଯୋଦ୍ଧା, ବହୁ ମହାପୁରୁଷ ଚେଷ୍ଟା କରିଥିଲେ, ବହୁ ତ୍ୟାଗ ସେମାନେ କରିଥିଲେ, ଏମିତିକି ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥିଲେ, ଦେଶ ପାଇଁ ନିଜ ଜୀବନ ଦେଇଦେଇଥିଲେ, ଦେଶ ପାଇଁ ଜେଲ୍ ଯାଇଥିଲେ, ଦେଶ ପାଇଁ ନିଜ ଜୀବନ ମଧ୍ୟ ଦେଇଦେଇଥିଲେ। ଏମିତି ବହୁତ ଯୋଦ୍ଧାଙ୍କ ମଧ୍ୟରୁ ଜଣେ କ୍ରାନ୍ତିକାରୀ ଯୋଦ୍ଧାଙ୍କ ନାଁ ତୁମେ ତ ନିଶ୍ଚୟ ଶୁଣିଥିବ, ସିଏ ହେଉଛନ୍ତି ଭଗତ ସିଂ। ଭଗତ ସିଂଙ୍କ ଯୋଗୁଁ କେମିତି କ୍ରାନ୍ତିକାରୀ ଯୁଗର ଆରମ୍ଭ ହୋଇଥିଲା, ସିଏ କେମିତି ଦେଶ ପାଇଁ ତ୍ୟାଗ କରିଥିଲେ, ନିଜ ଜୀବନ ବାଜି ଲଗାଇ ଦେଇଥିଲେ, ସେ ବିଷୟରେ ଆସ ଅଧିକ ଶୁଣିବା ବଡ଼ ଭାଇ ସୁଶାନ୍ତ ପଣ୍ଡାଙ୍କ ଠାରୁ।
2: ଆମେ ସମସ୍ତେ ପବିତ୍ର ଭାରତ ମାତାର ସନ୍ତାନ। ଏହି ଭାରତ ଭୂମିରେ ଜନ୍ମ ନେବା ପାଇଁ ଦେବତାମାନେ ମଧ୍ୟ ଲାଳାୟିତ ଥାଆନ୍ତି। ସେହି ପୁଣ୍ୟଭୂମି ଭାରତ ମାତାର ଆମେ ଯେ ସନ୍ତାନ, ସେଇଥିପାଇଁ ଆମେ ଯେ ଗର୍ବ କରିବା ଉଚିତ। ଭାରତର ଐତିହାସିକ କିମ୍ବଦନ୍ତୀ ଓ ପୌରାଣିକ ଗାଥାର ଆଧାରରେ ଆମେ ଏବେ ପର୍ଯ୍ୟନ୍ତ ଚାଲିଆସିଛୁ ଏବଂ ଏକ କ୍ରାନ୍ତି ଯୁଗର ପହଞ୍ଚିଛୁ। ଲଙ୍କାପତି ରାବଣର ନିଧନ ପରେ ଲଙ୍କା ନଗରୀର ଅନୁପମ ସୌନ୍ଦର୍ଯ୍ୟ ଓ ଅତୁଳନୀୟ ବିଭବ ଦେଖି ସାନ ଭାଇ ଲକ୍ଷ୍ମଣ ଶ୍ରୀରାମଙ୍କୁ ପରାମର୍ଶ ଦେଇଥିଲେ ଅଯୋଧ୍ୟା ଭରତଙ୍କ

ସେହି ବାଟ ଦେଇ ଆସି ଓହ୍ଲାଇବା କ୍ଷଣି ହିଁ ରାଜଗୁରୁ ଓ ଭଗତ ସିଂ ପିସ୍ତଲରୁ ଗୁଳି ଆସି ପଡ଼ିଲା ସାହେବଙ୍କ ଦେହରେ। ଚାହୁଁ ଚାହୁଁ ସାହେବଙ୍କର ନିର୍ଜୀବ ଶରୀରଟା ଟଳି ପଡ଼ିଲା। ମୁହୂର୍ତ୍ତଙ୍କ ମଧ୍ୟରେ ଏହି ଘଟଣାଟି ଘଟିବା ପରେ ଇଂରେଜ ସରକାରଙ୍କର ସତର୍କ ଦୃଷ୍ଟି ଏମାନଙ୍କ ଉପରେ ପଡ଼ିଲା। ପିଲାମାନେ ତୁମେ ଜାଣିଛ ନା 1929 ଏପ୍ରିଲ 8 ତାରିଖରେ ଦିଲ୍ଲୀ ଆସେମ୍ବ୍ଲି ହଲ୍ରେ ଥରେ ନାହିଁ 2-2 ଥର ବୋମା ବିସ୍ଫୋରଣ ହେଲା। ଏହାଦ୍ୱାରା ସମଗ୍ର ପ୍ରକୋଷ୍ଠରେ ଆତଙ୍କ ଖେଳିଯିବା ସହ ଉପସ୍ଥିତ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହେଲା। କୋଳାହଳ ମଧ୍ୟରେ ଶବଦାହ କରାଗଲା ଦର୍ଶକ ଗ୍ୟାଲେରୀର ମସଜିଦ୍ ଦ୍ୱାର ଓ ମହିଳାମାନେ ବସିବା ଲାଗି ଉଦ୍ଦିଷ୍ଟ ସ୍ଥାନ ମଝିରେ 2 ଜଣ ଯୁବକ ନିର୍ବିକାର ଭାବରେ ଠିଆ ହୋଇଥିଲେ। ସତେ ଯେପରି ସେମିତି କିଛି ବିଶେଷ ଘଟଣା ଘଟିନାହିଁ, ସେ ଦୁହେଁ ଥିଲେ ସର୍ଦ୍ଦାର ଭଗତ ସିଂ ଓ ତାଙ୍କର ସହଯୋଗୀ ବିପ୍ଳବୀ ବଟୁକେଶ୍ୱର ଦତ୍ତ। ଏହି ଘଟଣାରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା। ଦେଶବାସୀ ଏହି ଦେଶପ୍ରେମୀ ଯୁବକଙ୍କ ବୀରତ୍ୱରେ ଅନୁପ୍ରାଣିତ ହେବା ଆରମ୍ଭ କରିଦେଇଥିଲେ। ବୋମା ବିସ୍ଫୋରଣ ସମୟରେ ସାଇମନ୍ ସାହେବ ମଧ୍ୟ ଆସେମ୍ବ୍ଲି ହଲ୍ରେ ଉପସ୍ଥିତ ଥିଲେ ଓ ସର୍ବପ୍ରଥମେ ସେ ଜୀବନ ବିକଳରେ ସ୍ଥାନ ଛାଡ଼ି ଦୌଡ଼ି ପଳାଇଥିଲେ। ଏହି ଘଟଣା ପରେ ଦିଲ୍ଲୀ ବିଚାରାଳୟରେ ଭଗତ ସିଂ ଓ ବଟୁକେଶ୍ୱରଙ୍କ ବିରୁଦ୍ଧରେ ଆତଙ୍କବାଦର ମୋକଦ୍ଦମା ଚାଲିଲା। ସେମାନେ ଅଦାଲତରେ ମଧ୍ୟ ନିର୍ଭୀକ ଭାବରେ କ୍ରାନ୍ତି ଚିରାୟୁ ହୋ

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: अरे मिस्टर अय्यर, आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
2: सिंपल है, तब भी भरोसा था और आज भी है। चेट्टीनाड सीमेंट पर
3: मजबूती जो सालों नहीं पीढ़ियों तक चले। चेट्टीनाड सीमेंट का सुपर ग्रेड सीमेंट 64 सालों की बुनियाद के साथ। चेट्टीनाड सीमेंट, द परफेक्ट कंक्रीट चॉइस।
4: ओडिशा सरकारक समवाय विभाग तरफ राज्यर समस्त कृषक भाई भौनी मानकु सूचित करा जाउछि जे ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା

ଅବସ୍ଥାନ କରନ୍ତି ଶ୍ରୀଗୁଣ୍ଡିଚା ମଣ୍ଡପରେ। ପୁନଶ୍ଚ ଦଶମୀ ଦିନ ସେ ବାହୁଡ଼ି ଆସନ୍ତି ଶ୍ରୀମନ୍ଦିର ସମ୍ମୁଖକୁ। ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ଅନ୍ୟ ସବୁ ନୀତି ସମ୍ପନ୍ନ ହେବା ପରେ ଅଧର୍ପଣା ଲାଗି କରାଯାଏ। ଏହା ଏକ ମହତ୍ତ୍ୱପୂର୍ଣ୍ଣ ନୀତି।

0: ରଥ ଉପରେ ପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କର ଅଧର ପର୍ଯ୍ୟନ୍ତ ସ୍ପର୍ଶ କରୁଥିବା ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ଅର୍ପିତ ପଣାଭୋଗକୁ ଅଧରପଣା କୁହାଯାଏ। ସର, କଦଳୀ, ଛେନା, ଗୋଲମରିଚ, କର୍ପୂର, ଜାଇଫଳ ଆଦି ପଣା ସାମଗ୍ରୀରେ ପାଳିଆ ମହାସ୍ୱାର ଏହାକୁ ପ୍ରସ୍ତୁତ କରିଥାନ୍ତି। ଶ୍ରୀବିଗ୍ରହମାନଙ୍କର ଆକାର ଅନୁସାରେ ପଣାହାଣ୍ଡିଗୁଡ଼ିକର ଆକାର ମଧ୍ୟ ଭିନ୍ନ। ସେହି ପଣା ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚ ଉପଚାରରେ ଠାକୁରମାନଙ୍କୁ ନିବେଦିତ ହୋଇଥାଏ। ତେଣୁ ଏହି ଅଧରପଣା ନୀତି ହେଉଛି ଏକ ଉତ୍କଣ୍ଠା ଉଦ୍ରେକକାରୀ ନୀତି। ସେଇଥିପାଇଁ ଏହି ନୀତି ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେବାକୁ ଆମ ସହିତ ଉପସ୍ଥିତ ଅଛନ୍ତି ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର।
1: ପୂର୍ବରୁ ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଆସି ସିଂହଦ୍ୱାରରେ ପହଞ୍ଚିଲା ପରେ ତିନି ରଥରେ ତିନି ହାଣ୍ଡି ଅଧପଣା ମହାପ୍ରଭୁମାନଙ୍କୁ ଭୋଗ ଲାଗୁଥିଲା। ବାହୁଡ଼ା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀ ସୁନାବେଶ ଦିନ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି, ଏହିପରି ନଅ ହାଣ୍ଡି ଅଧରପଣା ଭୋଗ ହେଉଥିଲା। ପରବର୍ତ୍ତୀ କାଳରେ ସିଂହଦ୍ୱାରରେ ବାହୁଡ଼ା ଯାତ୍ରା ଦିନ ରଥ ପହଞ୍ଚି ନ ପାରିବାରୁ ଏକାଦଶୀ ଦିନ ଛଅ ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ପଣା ଭୋଗ ହେଉଥିଲା। କିନ୍ତୁ ଏବେ ଦ୍ୱାଦଶୀ ଦିନ ଅର୍ଥାତ୍ ସୁନାବେଶ ପରଦିନ ଏକାଦିନକେ ନଅ ହାଣ୍ଡି ଅଧରପଣା ଭୋଗ ହେଉଛି। ପ୍ରକୃତରେ ନଅ ହାଣ୍ଡି ଅଧରପଣା ନୁହେଁ, ବାର ହାଣ୍ଡି ଅଧରପଣା ଭୋଗ ହୁଏ। ଏହା ରଥରେ ଥିବା ରାମକୃଷ୍ଣଙ୍କ ଚଳନ୍ତି ବିଗ୍ରହଙ୍କ ନିକଟରେ ଭୋଗ ହୁଏ। ଆଉ ଗୋଟିଏ ଅଧିକ ଛୋଟ ହାଣ୍ଡି ଅଧରପଣା ଶ୍ରୀଜଗନ୍ନାଥଙ୍କ ରଥରେ ବିରାଜମାନ କରିଥିବା ମଦନମୋହନଙ୍କ ନିକଟରେ ଭୋଗ ହୁଏ। ମହାପ୍ରଭୁଙ୍କ ଅଧର ପର୍ଯ୍ୟନ୍ତ ମାପ ହେଇ ମାଟି ହାଣ୍ଡିରେ ତିଆରି ହେଉଥିବା ହେତୁ ତାକୁ ଅଧରପଣା ବୋଲି ସାଧାରଣତଃ ଆମର ଲୋକ ପରମ୍ପରାରେ କୁହାଯାଉଛି।

ରଥ ଉପରେ ଦ୍ୱିପହର ଧୂପ ସମାପ୍ତ ହେବା ପରେ ଅଧରପଣ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୁଏ। ଦ୍ୱିପହର ଧୂପ ପୂର୍ବରୁ ମଙ୍ଗଳାରତୀ, ଅବକାଶ, ବେଶ, ବଲ୍ଲବ, ସକାଳ ଧୂପ, ମୈଲମ ହୋଇସାରିଥାଏ। ଅଧର ପ୍ରକ୍ରିୟା ଆରମ୍ଭ ପରେ ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ସ୍ପର୍ଶ କରନ୍ତି ନାହିଁ, ମାତ୍ର ଶ୍ରୀଅଙ୍ଗ ରକ୍ଷକ ସେବକମାନେ ରଥ ଉପରେ ଥାନ୍ତି। ଡେରା ପଡ଼ିବା ପରେ ଅଣଆଡ଼ିଆ ହୋଇଯାଆନ୍ତି, ସେତେବେଳକୁ ରଥ ଉପରେ ଧୁଆଧୁଇ ହୋଇ ପରିଷ୍କାର ହୋଇସାରିଥାଏ। ପାଣିଆ ଆପଟ ନିଯୋଗର ସମସ୍ତ ପାଳିଆ ସେବକ ଉପସ୍ଥିତ ରହି ସିଂହଦ୍ୱାର ନିକଟସ୍ଥ ଛାଉଣୀ ମଠ କୂଅରୁ ରଥ ଉପରକୁ ପାଣି ନିଅନ୍ତି। ପୂର୍ବେ ରାଧାବଲ୍ଲଭ ମଠ କୂଅରୁ ଅଧରପଣା ପାଇଁ ପାଣି ଆସୁଥିଲା। ରଥ ଉପରେ ପିତ୍ତଳ ହଣ୍ଡାରେ ପ୍ରଥମେ ପାଣି ରଖାଯାଏ। ପାଳିଆ ମହାସ୍ୱାର ପିତ୍ତଳ ହଣ୍ଡାରୁ ପାଣି ନେଇ ପଣା ପ୍ରସ୍ତୁତ କରନ୍ତି। ସେତେବେଳେ ଶ୍ରୀଅଙ୍ଗ ସୁରକ୍ଷିତ ପାଇଁ ଭିତର୍ଛ ମହାପାତ୍ର ମହାପ୍ରଭୁଙ୍କ ସାମ୍ନାରେ ଚଦର ବାଡ଼ ଦେଇଥାନ୍ତି। ଶ୍ରୀ ବଳଭଦ୍ର ଶ୍ରୀଅଙ୍ଗ ରକ୍ଷା ପାଇଁ ତଳୁଛ ମହାପାତ୍ର, ମା ସୁଭଦ୍ରାଙ୍କ ଶ୍ରୀଅଙ୍ଗ ରକ୍ଷା ପାଇଁ ପାଳିଆ ପୁଷ୍ପାଳକ ଚଦର ବାଡ଼ ଦେଇଥାନ୍ତି। ପାଳିଆ ମହାସ୍ୱାର କ୍ରମାନ୍ୱୟରେ ପ୍ରଥମେ ବଳଭଦ୍ରଙ୍କ ରଥରେ, ପରେ ମା ସୁଭଦ୍ରାଙ୍କ ରଥରେ ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କ ରଥରେ ଅଧରପଣା ପ୍ରସ୍ତୁତ କରନ୍ତି। ରଥ ଶୋଧ ହୋଇ ଟେରା ବନ୍ଧା ହେବା ପରେ ଏହି ପ୍ରସ୍ତୁତି ପର୍ବ ଆରମ୍ଭ ହୁଏ। ଅଧରପଣା ପ୍ରସ୍ତୁତି ସରିବା ପରେ ପତ୍ରିବଳ ସେବକ ଠା କରନ୍ତି। ଠା କରିବା ପରେ ତିନି ବାଡ଼ରେ ପୂଜା ବସେ। ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରନ୍ତି। ବାସ୍ତବରେ ପତିତ ପାବନ ପ୍ରଭୁ ଶ୍ରୀ ଜଗନ୍ନାଥ ପତିତ ଉଦ୍ଧାର ପାଇଁ ଶ୍ରୀ ଗୁଣ୍ଡିଚା ମହୋତ୍ସବରେ ନବଦିନ ଯାତ୍ରା କରିଥାନ୍ତି। ଏହି ପତିତମାନେ ଜାତିପତିତ ବା ଧର୍ମଭ୍ରଷ୍ଟ ପତିତ ନୁହନ୍ତି, ଏମାନେ ଅଶରୀରୀ। ସେମାନେ ଶ୍ରୀମନ୍ଦିର ପରିସରକୁ ଯିବା ସମ୍ଭବ ନୁହେଁ, ତେଣୁ ବଡ଼ଦାଣ୍ଡରେ ସେମାନେ ପ୍ରଭୁଙ୍କୁ ଦର୍ଶନ କରନ୍ତି। ଦର୍ଶନରେ ବୋଧ ହୁଏ ସମସ୍ତେ ମୁଖ୍ୟ ମାର୍ଗୀ ହୋଇପାରନ୍ତି ନାହିଁ, ତେଣୁ କୈବଲ୍ୟ ଟିକିଏ ଆବଶ୍ୟକ। ତେଣୁ ସାତ ଦର୍ଶନ ଦୃଷ୍ଟିରୁ ଅଧରପଣା ହିଁ କୈବଲ୍ୟ, ଏଥିରେ ଦୁଇମତ ନାହିଁ। ଅଶରୀରୀମାନଙ୍କର ବା ପତିତମାନଙ୍କର ଉଦ୍ଧାର ପାଇଁ ଅଧାଣ୍ଡି ବାଡ଼ିଆଯାଏ, ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ, ତେଣୁ ଉତ୍ସର୍ଗ ହିଁ କରାଯାଏ।

ଓ ଚକ୍ର ଉପରେ ଉଡୁଥିବା ବାନର ମହାତ୍ମାକୁ ମୁକ୍ତକଣ୍ଠରେ ସ୍ୱୀକାର କରାଯାଇଛି। ଶ୍ରୀମନ୍ଦିରର ନୀଳଚକ୍ରଟି ପ୍ରକାଣ୍ଡକାୟ ପାୟଚକ୍ର ଓ ଅନ୍ତଚକ୍ର ଏ ଦୁଇଟି ଚକ୍ରକୁ ନେଇ ନୀଳଚକ୍ର ନିର୍ମିତ। ବାହ୍ୟଚକ୍ରର ପରିଧି ପ୍ରାୟ 36 ଫୁଟ, ଅନ୍ତଚକ୍ରର ପରିଧି ପ୍ରାୟ 10 ଫୁଟ। ଏ ଦୁଇ ଚକ୍ରକୁ ସଂଯୁକ୍ତ କରିଛି 8 ଗୋଟି ଧାତବ ଅର। ନୀଳଚକ୍ର ପାଇଁ ନିର୍ଦ୍ଦିଷ୍ଟ ସେବାୟତମାନେ ମଧ୍ୟ ନିଯୁକ୍ତ ହୋଇଛନ୍ତି। ବଂଶାନୁକ୍ରମେ ନୀଳଚକ୍ରଙ୍କ ସେବା କରୁଥିବା ସେବାୟତମାନେ ଗରୁଡ଼ ସେବକ ବା ଚୁନରା ନିଯୋଗ ନାମରେ ପରିଚିତ। ଏମାନଙ୍କୁ ଗରୁଡ଼ ସେବକ କୁହାଯିବାର କାରଣ ଏହି ଯେ ମନ୍ଦିରର ଭୋଗମଣ୍ଡପ ନିକଟରେ ଥିବା ଗରୁଡ଼ ସ୍ତମ୍ଭର ଗରୁଡ଼ଙ୍କ ସେବା ମଧ୍ୟ ଏଇମାନେ ହିଁ କରନ୍ତି। ଗରୁଡ଼ଙ୍କୁ ବସ୍ତ୍ର ପିନ୍ଧାଇବା, ଫୁଲରେ ସଜାଇବା, ତାଙ୍କ ସମୀପରେ ଘିଅ ଦୀପ ଜାଳିବା ଏମାନଙ୍କ କାମ। ନୀଳଚକ୍ରରେ ବାନା ବାନ୍ଧିବା କେବଳ ନୁହେଁ, ନୀଳଚକ୍ର ତଳେ ଘିଅ ଦୀପ ଜାଳିବା ମଧ୍ୟ ଗରୁଡ଼ ସେବକଙ୍କର ହିଁ କାମ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ଅଧରପଣା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ସୁରେନ୍ଦ୍ର କୁମାର ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗିତା ଗୋଲକ୍ୟାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ରାଜ୍ୟସ୍ତରୀୟ ପ୍ରସାରଣରେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ଶୁଣିଲେ ଅଧରପଣା ସମ୍ପର୍କରେ। ଆକାଶବାଣୀ ବ୍ରହ୍ମପୁର, ସମୟ ସକାଳ 8:45। ଶୁଣିବା କାର୍ଯ୍ୟକ୍ରମ, ପ୍ରାୟୋଜିତ କାର୍ଯ୍ୟକ୍ରମ ଆଇନ ଏବଂ ନ୍ୟାୟ ବିଭାଗ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଆଜି ଶୁଣନ୍ତୁ ଏହାର ଦ୍ୱିତୀୟ ଭାଗ।

ବାଣୀର ବିବେଭାରତୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ସକାଳ 10 କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 6 ମେଗାହର୍ଟ ଯୋଗେ। ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ତାଛଡ଼ା ଆକାଶବାଣୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ପ୍ରାୟୋଜିତ କାର୍ଯ୍ୟକ୍ରମ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା ଏବଂ ଉପସ୍ଥାପନାରେ ଅଛନ୍ତି ପୁଷ୍ପିତା ପଟ୍ଟନାୟକ।

0: ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ସମୟରେ ପ୍ରତି ସେକେଣ୍ଡ ମୂଲ୍ୟବାନ।
2: ସମ୍ ହସ୍ପିଟାଲ ବ୍ରହ୍ମପୁରରେ 24 ଘଣ୍ଟିଆ ଉନ୍ନତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ।
1: MRI, CT scan, ultrasound, X-ray,
2: କେନ୍ଦ୍ରୀୟ ପରୀକ୍ଷାଗାର, ହିଷ୍ଟୋପାଥୋଲୋଜି, ମାଇକ୍ରୋବାୟୋଲୋଜି ଓ ପାଥୋଲୋଜି ସମସ୍ତଙ୍କର ନିର୍ଣ୍ଣୟ ପରୀକ୍ଷା 24 ଘଣ୍ଟା ଉପଲବ୍ଧ।
1: ଜରୁରୀକାଳୀନ ICU, SU, ଟ୍ରମା କେୟାର ଚିକିତ୍ସା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପାଇପାରିବେ ଗୋଟେ ଛାତ ତଳେ।
2: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ସ୍ୱାଗତ କରୁଛି ଆପଣଙ୍କୁ, ମୁଁ ପୁଷ୍ପିତ ପଟ୍ଟନାୟକ। ଶ୍ରୋତବନ୍ଧୁ ଜାଣିଛନ୍ତି ଆଜିର ବିଷୟବସ୍ତୁ ଚର୍ମ ରୋଗର କାରଣ ଏବଂ ନିରାକରଣ। ଏ ସମ୍ପର୍କିତ ସମସ୍ୟାକୁ ନେଇ ଫୋନ୍ ଯୋଗେ ଆପଣ ଯେଉଁ ଗତ 22 ଦିନ ଆମକୁ ପ୍ରଶ୍ନ ପଚାରିଥିଲେ ୟାର ଉତ୍ତର ଦେବା ପାଇଁ ଆମ ଗଣରେ ଉପସ୍ଥିତ ଥିଲେ ଡର୍ମାଟୋଲୋଜିଷ୍ଟ ଡକ୍ଟର ଶିବାଶିଷ ମହାପାତ୍ର। କାର୍ଯ୍ୟକ୍ରମରେ ସାର୍ଙ୍କୁ ସ୍ୱାଗତ ଜଣାଉଛୁ। ସାର୍ ନମସ୍କାର।
3: ନମସ୍କାର।
0: ଆମେ ତ ଏ ବିଷୟବସ୍ତୁ ଉପରେ ଆଲୋଚନା ନିହାତି ଭାବରେ କରିବା, କିନ୍ତୁ ଫୋନ୍ ଯେହେତୁ ଆସିଛି ପ୍ରଥମେ ରିସିଭ୍ କରିନେବା। ନମସ୍କାର।
4: ନମସ୍କାର, କଂଗ୍ରେସ କହିଲି।

0: ଏଥିରେ ବି ଅଛି। ତ ଆପଣ ନିକଟସ୍ଥ ଯେମିତି ସ୍ୱାସ୍ଥ୍ୟ କେନ୍ଦ୍ର ଯିଏ ବି ଚର୍ମ ରୋଗ ବିଶେଷଜ୍ଞ ଅଛନ୍ତି ତାଙ୍କୁ ପରାମର୍ଶ କରିବେ, ସେ ମେଡିସିନ୍ ବତେଇବେ, ଟିକେ ଲମ୍ବା ଟାଇମ୍ ମେଡିସିନ୍ ଖାଇବାକୁ ପଡ଼ିପାରେ, ଯେଉଁ ବାରମ୍ବାର ହେଉଛି ତାକୁ ପ୍ରିଭେଣ୍ଟ କରିବା ପାଇଁ ତା'ର ବି କିଛି ଅଛି, ମାନେ ଅଛି ତା'ର ନିୟମ ଅଛି। ସେଥିପାଇଁ ସନ୍ସ୍କ୍ରିନ୍ ଜରୁରୀ, ଫୁଲ୍ ସ୍ଲିଭ୍ ଡ୍ରେସ୍ ଜରୁରୀ, ଆଉ ଆପଣଙ୍କର ଗ୍ଲୋଭ୍ସଟା ଜରୁରୀ, ଲମ୍ବା ଗ୍ଲୋଭ୍ସ ଯେଉଁଟାକି କୁଣି ପର୍ଯ୍ୟନ୍ତ ରହୁଛି ସେଇଟା ଜରୁରୀ। ଆଉ ଯଦି ନହେଲେ ଛତା ବ୍ୟବହାର କରିବେ, ଆଉ କମ୍ ସମୟ ପାଇଁ ଯେଉଁ ଖରାକୁ ଯାଉଛନ୍ତି ଆପଣ ଧ୍ୟାନ ଦେଇ ପାରୁନଥିବେ, ସେଇଟାକୁ ବି ଆଜିକାଲି ମାନେ ଆପଣଙ୍କୁ ବର୍ତ୍ତମାନ ଧ୍ୟାନ ଦେବାକୁ ପଡ଼ିବ।
1: ଭଲ ହେଇଯିବ ନା ଆଜ୍ଞା?
0: ହଁ
2: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
3: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJY ଏବଂ ବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
2: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ୍, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ୍, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ, ସୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର, ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
4: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମ।
5: ଆଜ୍ଞା ନମସ୍କାର।
4: ନମସ୍କାର, କିଏ କହୁଥିଲେ?
5: ନରସିଂହ
4: ବାବୁ, କେମିତି ଅଛନ୍ତି? କଲେ ଭଗବାନଙ୍କ କୃପାରୁ ଆମେ ସମସ୍ତେ ଭଲରେ ଅଛୁ। ଆପଣ ଜାଣିଛନ୍ତି ଆଜି ଆମ ଗହଣରେ ଅଛନ୍ତି ଶିବାଶିଷ ମହାପାତ୍ର ସାର, ସ୍କିନ୍ ଚର୍ମ ରୋଗ ଉପରେ ଆପଣଙ୍କର କଣ ଜାଣିବାର ଅଛି ପଚାରିଲେ ସେ ଶୁଣୁଛନ୍ତି ଆପଣଙ୍କ କଥା।
5: ନମସ୍କାର।
0: ନମସ୍କାର।
5: ଚର୍ମ ରୋଗ କୋଉ କାରଣରୁ ହୁଏ, ତାର ଲକ୍ଷଣ କଣ ଦେଖାଯାଏ?
0: ଚର୍ମ ରୋଗ ତ ବହୁତ ପ୍ରକାରର ଅଛି, ପର୍ଟିକୁଲାର କୌଣସି ରୋଗ ବିଷୟରେ ଯଦି ଦେଖନ୍ତୁ, ଏବେ ତ କେଶ ମାନେ ମାନେ ଆମର ସ୍କାଲ୍ପ ଯେଉଁ ମୁଣ୍ଡରେ ସେଇଠୁ ଆରମ୍ଭ କରିକି ନଖର ଗୋଡ଼ର ନଖ ପର୍ଯ୍ୟନ୍ତ ଏସବୁ ମାନେ ଇଭେନ୍ ଇଫ୍ ଆମର ଯେତିକି ମାନେ ପାଟି ମାନେ ଲିପ୍ସ ଯେଉଁ ଉଠ ରହିଲା, ଜିଭ ରହିଲା, ମାନେ ସେସବୁ ମାନେ ଚର୍ମ ରୋଗ ତ ମାନେ ଆପାଦମସ୍ତକ, ବୁଝିପାରିଲି? ତ ବହୁତ ଗୁଡ଼ାଏ ରୋଗ ଅଛି, ତ ପର୍ଟିକୁଲାର କୌଣସି ରୋଗ ବିଷୟରେ
4: ଆପଣଙ୍କର କ'ଣ ଜାଣିବା ଇଚ୍ଛା ଥିଲା କହିଲେ?
0: କୌଣସି ବିଶେଷ
4: ମାନେ କେଉଁଟାକୁ ଆପଣ ଭାବିଲେ, ଯେଉଁ ସ୍କିନ୍ରେ ଯାହା ହାତ ଗୋଡ଼ ହେଉଛି, ଦେହରେ ପିଠିରେ ମୁଣ୍ଡରେ କିଛି ହେଇଯାଉଛି, ସେଇଟାକୁ ଭାବିଲେ ଚର୍ମ ରୋଗ ବୋଲି?
5: ନାଇଁ, ହଁ ସେଇଟା ମୁଁ ଭାବିଲି। ଆଜ୍ଞା,
4: ହଁ, ତାହେଲେ ଆମେ ଏଇଠି ଆପଣଙ୍କୁ ଅନୁରୋଧ କରିବୁ, ଆପଣ ପୁରା କାର୍ଯ୍ୟକ୍ରମ ଶୁଣିବେ ସାର୍, ସେ ମଧ୍ୟ

0: କେଉଁ ଭଳିଆ ଦେଖାଯାଉଛି, ଆରମ୍ଭ କେମିତି ହେଲା, ତ ଏମିତି ବହୁତ ଗୁଡ଼ାଏ ଜିନିଷ ଆମେ ଲକ୍ଷଣ ଆଉ ସେସବୁକୁ ଆମେ ଆଖି ମାନେ ତାକୁ କନସିଡର କରିକି ଆମେ ଡିସିସନ ନେଉ, ଡାଇଗ୍ନୋସିସ୍ କରୁ, ମାନେ ରୋଗ କ'ଣ ହେଇଛି ଆମେ ଡିସାଇଡ୍ କରୁ, ତା ଅନୁସାରେ ଆମେ ଟ୍ରିଟମେଣ୍ଟ ଦେଉ, ବୁଝିପାରିଲେ? ହଁ, କଳା ପଡ଼ିଯାଇଛି ଆଗରୁ ଯଦି ଆପଣଙ୍କର ସପୋଜ ଯେତିକି ଆପଣ ଯାହା ବି ଆପଣ ଚର୍ମର ଯେଉଁ ବର୍ଣ୍ଣ ଅଛି ସେ ଗୋରାରୁ କଳା ଭିନ୍ନ ଭିନ୍ନ ଗ୍ରେଡ୍ର ଅଛି, ସପୋଜ ଆପଣ ଯାହା ବି ଆପଣଙ୍କର ନେଚୁରାଲ କଲର ଯେଉଁଟା ଆପଣଙ୍କର, ତାଠୁ ଯଦି ଅଧିକ କେଉଁ ଜାଗାରେ ପର୍ଟିକୁଲାର ଗୋଟେ ଜାଗାରେ କଳା ଦେଖାଯାଉଛି, ତା ସେଟା କେତେ ଦିନ ହେଲା ଅଛି?
1: ପୁରା ପିଠିଟା ଗୋଟେ 15 ମାସେ ଖଣ୍ଡେ ସେମିତି ଜାଗାରେ ରହିଲା ପିଠିଟା।
0: ଆଚ୍ଛା, ଡକ୍ଟର ଯୋଉ ପରାମର୍ଶ କରିଥିଲେ ସେ ଇନଫେକ୍ସନ କହିଥିଲେ କି ଆଲର୍ଜି କହିଥିଲେ? ଆଲର୍ଜି ବୋଲି କହିଥିଲେ। ସେତେବେଳେ କୁଣ୍ଡିଆ ହଉଥିଲା ଆପଣଙ୍କର ସେ ଜାଗାରେ? ମୁଁ ଜାଣିପାରେ କି ଆପଣ କଣ ମାନେ କାମ କରନ୍ତି? ପ୍ରଫେସନ ଇଜ୍ ଭେରି ଇମ୍ପୋର୍ଟାଣ୍ଟ ଏଇ ରୋଗରେ। ଖରା ପଡିଲେ ବି ଅଛି ଗୁଡାଏ ରୋଗ ଯୋଉଥିରେ କି ସନଲାଇଟ ପାଇଁ ବି ହୁଏ, ଆରମ୍ଭ ହୁଏ ସେଇଭଳିଆ ରୋଗ, ପ୍ଲସ କିଛି କେମିକାଲ ଏକ୍ସପୋଜର ହେଲା ତ ସେଇଟା ବି ଆରମ୍ଭ କରେ, ସେଇଭଳିଆ କଣ୍ଡିସନ ସେଭଳିଆ ଲକ୍ଷଣ ଦେଖାଯାଏ। ଆଉ ତାହାର ବେଳେ ବେଳେ କ'ଣ ହୁଏ ନା ରୋଗ ଛାଡ଼ି ଆସିଲା ବେଳେ ବି ଯେମିତି ଆମେ କିଛି କୌଣସି ଜାଗାରେ ମାଡ଼ ହେଇଗଲା, ତ ଚିହ୍ନ ଯେମିତି ହୁଏ ନା ଛାଡ଼ି ଆସିଲା ବେଳେ, ତ ରୋଗ ଯେମିତି ଛାଡ଼ି ଆସେ ଯେଉଁ ସମୟରେ ସେଇ ସମୟରେ ସେ ଜାଗାରେ ଦେହ କ'ଣ କରେ ନା ସେ ଜାଗାରେ ଟିକେ ଅଧିକ କଳା ଦେଖାଯାଏ, ଯେଉଁଟାକି ୱିଥ୍ ଟାଇମ୍ ସମୟ ଅତିକ୍ରାନ୍ତ ହେବା ପରେ ଧୀରେ ଧୀରେ ସେଇଟା ଠିକ୍ ହେଇଯାଏ, ବୁଝିପାରିଲେ କି? ନର୍ମାଲ କଲର୍କୁ ଫେରି ଆସେ, ବୁଝିପାରିଲେ କି? ଆଜ୍ଞା ଆଜ୍ଞା। କିନ୍ତୁ ଆମର ତ ଚର୍ମ ରୋଗରେ ଆକ୍ଚୁଆଲି କ'ଣ କି ଟିକେ ଭିଜୁଆଲ ଡାଇଗ୍ନୋସିସ୍, ମାନେ ଆମେ ରୋଗ ଦେଖିଲେ ହିଁ ଫାଇନାଲ କରି କହି ହବ କି ଆକ୍ଚୁଆଲି କୋଉ ରୋଗଟା ହେଇଛି। ଆଲର୍ଜି ତ ବହୁତ ପ୍ରକାର ଆଲର୍ଜି ଅଛି, ତ ଆଜ୍ଞା ଆଜ୍ଞା, କାହିଁକିନା ପର୍ଟିକୁଲାର ଜାଗାରେ ଯଦି ହଉଛି, ଗୋଟେ ଜାଗାରେ ଯଦି ହଉଛି, ତାହେଲେ ନିଶ୍ଚୟ ଭାବେ କ'ଣ ଗୋଟେ ଲାଗିକି ହେଇଥାଇ ପାରେ, ଯଦି ଇନଫେକ୍ସନ ନାହିଁ ଆଲର୍ଜି ହେଉଛି ବୋଲି ଭାବୁଛନ୍ତି, ମାନେ ଯଦି କି ଡକ୍ଟର କହିଥିଲେ ପରାମର୍ଶ କରିଥିଲେ, ତାହେଲେ ନିଶ୍ଚୟ ରୂପେ କିଛି ଗୋଟେ ଲାଗିଛି ସେଇ ଜାଗାରେ ଯଦ୍ୱାରା କି ଆଲର୍ଜିଟା ହେଇଛି, କାହିଁକିନା ଖାଦ୍ୟ ପେୟ ପାଇଁ କିଛି ହେଇଥାନ୍ତା ତ ତାହେଲେ ସବୁଆଡ଼େ ହେଇଥାନ୍ତା, ଗୋଟେ ଜାଗାରେ ହେଇନଥାନ୍ତା, ବୁଝିପାରିବେ? ତ ଯେହେତୁ କେବଳ ପିଠି କଥା କହୁଛନ୍ତି ଆପଣ, ପୁଣି କହୁଛନ୍ତି ଖେଳା ଖେଳି ଟିକେ ଅଛି, ତ ମୋଷ୍ଟଲି ସନଲାଇଟ୍ ସୂର୍ଯ୍ୟକିରଣ ପାଇଁ ବି ହେଇଥାଇପାରେ, ନହେଲେ କିଛି ଗୋଟେ କେମିକାଲ ଲାଗିଥାଇପାରେ ଯାହାଦ୍ୱାରା ସେଇଟା ଆଲର୍ଜିଟା ହେଇଛି, ବୁଝିପାରିଲେ କି?
2: କିନ୍ତୁ ଆପଣ ଡକ୍ଟରଙ୍କୁ ଦେଖେଇଛନ୍ତି, ସେ ଯେମିତି କହୁଛନ୍ତି ସେ ଅନୁସାରେ କରନ୍ତୁ, ନିଶ୍ଚୟ ସେ ଭଲ ହେଇଯିବ, ହେଲା?
1: ଆଜ୍ଞା ମ୍ୟାମ୍,
2: ରହିଲୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ।
3: ହ୍ୟାଲୋ,
2: ନମସ୍କାର।
3: ନମସ୍କାର,
2: କିଏ କହୁଥିଲେ?
3: ବର୍ଷା ପଟ୍ଟନାୟକ କହୁଥିଲି।
2: ବର୍ଷା ଭଉଣୀ, କୋଉଠୁ କହୁଛନ୍ତି ଆପଣ?
3: ବରହମପୁର ବ୍ରହ୍ମନଗର।
2: ବ୍ରହ୍ମନଗର କହୁଛନ୍ତି, ଆପଣଙ୍କର କଣ ଜାଣିବାର ଅଛି, କଣ ସମସ୍ୟା ରହିଛି କହିଲେ, ସାର୍ ଶୁଣୁଛନ୍ତି ଆପଣଙ୍କ କଥା।
3: ମୋର ସ୍କିନ୍ ପ୍ରୋବ୍ଲେମ ଅଛି ତ,
2: କୁହନ୍ତୁ କଣ ଅଛି ଅସୁବିଧା, ସାର୍ ଶୁଣୁଛନ୍ତି।
3: ମୋ ହାତ ଯାହାରେ ପୁରା ମାନେ ବିରବିରି ହେଲା ହେଇଯାଉଛି, ରେଡ୍ ରେଡ୍ ହେଇକି ଖୁଜିଲି ହେଉଛି।
0: ଆଜ୍ଞା, ହାତର କୋଉ ଜାଗାରେ? ଆଜ୍ଞା, ପାପୁଲି ନା ପାପୁଲି ଉପର ପଟ?
3: ଫିଙ୍ଗର ମଝିରେ, ଫିଙ୍ଗର ପୁରା।
0: ଆଜ୍ଞା ଆଜ୍ଞା, ଫିଙ୍ଗର ମାନେ ଆଙ୍ଗୁଠି ସନ୍ଧି ଗୁଡାକ ନାଇଁ କି?
3: ହଁ ହଁ ହଁ, ଆଉ ଫିଙ୍ଗର ଉପରେ ବି,
0: ଫିଙ୍ଗର ଉପରେ ବି ହେଉଛି। କେତେ ଦିନ ହେଲା ହେଉଛି? ଆଜ୍ଞା,
3: ହେଇଯିବ। ମୁଁ ଗୋଟେ ଥର ହସ୍ପିଟାଲ ଯାଇ ମେଡିସିନ ଖାଇଥିଲି, ତାପରେ ବି ଆଉ ଥରେ ହେଉଛି।
0: ଆଚ୍ଛା, ସନ୍ଧି ମଝିରେ ହେଉଛି ନା ଦୁଇ ପଟ ପାଖାପାଖି ହେଉଛି ସେଇ ଜାଗାରେ, ଆଙ୍ଗୁଠିର ଦୁଇ ସାଇଡ଼ରେ ହେଉଛି?
3: ଆଙ୍ଗୁଠି ଦୁଇ ସାଇଡ଼ ମଝିରେ, ମାନେ ଫିଙ୍ଗରର ଯୋଉ ସନ୍ଧିରେ।
0: ଆଚ୍ଛା ଆଚ୍ଛା, ଛୋଟ ଆଚ୍ଛା, ଠିକ ଅଛି। ଆଚ୍ଛା, ମେଡିସିନ ଖାଇଥିଲେ ସେ କିଛି ବେଗ ତଳକୁ ମାନେ ସପ୍ତାହ ଘରେ ଲଗେଇବା ପାଇଁ ଦେଇଥିଲେ? ଆଜ୍ଞା, ଛୋଟ ଛୁଆ ଘରେ ଅଛନ୍ତି କି?
3: ହଁ ଅଛନ୍ତି।
0: ଆଚ୍ଛା, ଘରେ ଆଉ କାହାକୁ

0: ଦେଖିକି ଟ୍ରିଟମେଣ୍ଟ ଡିସାଇଡ଼ କରାଯାଏ। ଆଉ ଭିନ୍ନ ଭିନ୍ନ ପ୍ରକାର ମୋଡାଲିଟି ମାନେ ଭିନ୍ନ ପ୍ରକାରର ମେଡ଼ିସିନ ବି ଅଛି, ତ ବାରମ୍ବାର ଆପଣ ଗୋଟେ ଗୋଟେ ବ୍ୟବହାର କରୁଛନ୍ତି, ସେଥିରେ ଯଦି ବାରମ୍ବାର ହେଉଛି ତାହେଲେ ସେ ଟ୍ରିଟମେଣ୍ଟ ବି ଚେଞ୍ଜ କରାଯାଏ ବେଳେବେଳେ। କିନ୍ତୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା କେମିତି ପ୍ରିଭେଣ୍ଟ କରିବେ, ବାରମ୍ବାର କେମିତି ନ ହେବ ସେଇଥିରେ ଆମେ, ହଁ ତ ମେନ୍ ହେଲା ସେଥିରେ ଆମେ କହୁ କି ବାରମ୍ବାର ଯେମିତି ଆପଣ ବାସନ ମାଜୁଥିବେ, ତ ସେଥିରେ ଡିସୱାସର ଯେଉଁଟା ଫ୍ଲୁଇଡ୍ ହେଲା, ତ ସେଇ ସାବୁନ ଗୁଡ଼ାକ ୟୁଜ୍ ହେଉଛି ନା, ତ ବାରମ୍ବାର କିମ୍ବା ସାନିଟାଇଜର ହ୍ୟାଣ୍ଡ ୱାଶ୍ ୟୁଜ୍ କରୁଥିବେ, ତ ସେଥିରେ କ'ଣ ହୁଏ ନା ସେଗୁଡ଼ାକ ଯେମିତି ମାନେ ଖାର ଯାଏ ଯାହା ହେଲେ ବି ବୁଝିପାରିଲେ କି, ତ ସେଥିରେ କ'ଣ ନ ଚମଡ଼ାର ତେଲ ଅଂଶ ଟିକେ ଜଲ୍ଦି ମାନେ ସରିଯାଏ। ସାବୁନ ବାଜିଲେ ବାରମ୍ବାର ଯଦି ସାବୁନରେ ଆମେ କିମ୍ବା ସର୍ଫ ହେଲା ଲୁଗା ଧୋଇଲେ, ତ ସେଥିରେ କ'ଣ ହୁଏ ନା ଆମର ଡ୍ରାଏ ହେଇଯାଏ ସ୍କିନ୍, ବୁଝିପାରିଲେ ଆଜ୍ଞା, ହଁ ଡ୍ରାଏ ହୁଏ ସେଇଟା ଗୋଟେ। ଆଉ ଗୋଟେ ହେଲା ବାରମ୍ବାର ଡିଟର୍ଜେଣ୍ଟ ଏକ୍ସପୋଜର, ସେଗୁଡ଼ା ସବୁ ଡିଟର୍ଜେଣ୍ଟ ସେ କାଟେଗୋରିର କେମିକାଲ ସବୁ, ତ ଯାହା ହେଲେ ବି ବାରମ୍ବାର ଏକ୍ସପୋଜର ହେଲେ ତ କ'ଣ ହୁଏ କି ସେଇଟା ଆମର ସ୍କିନ୍ ଅପର ଲେୟାର ଯେଉଁ ଅଛି ସେଠି ଯାହା ହେଲେ ବି ଡ୍ୟାମେଜ୍ ହେବ। ଡ୍ୟାମେଜ୍ ହେଲା ମାନେ କ'ଣ ହୁଏ ନା ସେଇ ବାରମ୍ବାର ଏଇସବୁ ଜିନିଷରୁ ମାନେ ଆମର ଏଇସବୁ ପ୍ରୋବ୍ଲେମରୁ ଏକ୍ଜିମା ଟିକେ ଷ୍ଟାର୍ଟ ହୁଏ, କଣ୍ଟାକ୍ଟ ଡର୍ମାଟାଇଟିସ୍ ବୋଲି କହୁ ଆମେ, ନହେଲେ ଏକ୍ଜିମା ବି କାହାର କାହାର ଏକ୍ଜିମା ବି ପ୍ରପର ଏକ୍ଜିମା ଡେଭଲପ୍ ହୁଏ, ବୁଝିପାରିଲେ କି। ତ ଯେତେବେଳେ ଆପଣ ପରାମର୍ଶ ନେଇଥିବେ ସେ ବୋଧେ ଏଇ ବିଷୟରେ ବି ପଚାରିଥିବେ କିମ୍ବା ଏଇ ବିଷୟରେ ବି ଆପଣଙ୍କୁ କାଉନ୍ସିଲ୍ କରିଥିବେ ନିଶ୍ଚିତ।
1: ଆମେ ଗୋଟେ ଜିନିଷ ଜାଣିଛୁ, ଖାଇବା ପିଇବାରେ କିଛି ଅଛି କି ଏକ୍ଜିମା ପାଇଁ, ଖାଇବା ପିଇବାରେ କଟକଣା ବା କ'ଣ ଖାଇବ କିଛି ଅଛି କି?
0: ହଁ ନାଇଁ ଏକ୍ଜିମାରେ ତ ସେମିତି ନାହିଁ, କିନ୍ତୁ ଅଲଗା ଆଉ ଏକ୍ଜିମାର ଯେଉଁ ହାଇୟର ଭର୍ସନ ଅଟୋ ଇମ୍ୟୁନ୍ ଡିଜ୍ ଆଉ ଗୁଡ଼ାଏ ସ୍ପେକ୍ଟ୍ରମ ଅଛନ୍ତି, ଯେମିତି ଗୋଟେ ସୋରିଆସିସ୍ ହେଲା ଏକ୍ଜାମ୍ପଲ, ତ ଗୁଡ଼ାଏ ଜିନିଷ ହେଉଛି ଏବେ ଅଟୋ ଇମ୍ୟୁନ୍ ପ୍ରୋସେସ ଗୁଡ଼ାକ, ସେମାନେ ତ ଇନଫେକ୍ସନ୍ ନୁହଁ ଯେ କେଉଁଠି ବାହାରୁ ଜୀବାଣୁ ଆସିଲା ଆଉ ସେ ରୋଗ କରିଦେଲା, ସେଭଳିଆ ନୁହଁ, ଏଇଟା କ'ଣ ଇମ୍ୟୁନ୍ ଡିସରେଗୁଲେସନ୍ ବୋଲି କହୁ ଆମେ, ଆମ ବଡ଼ିର ନିଜର ଚମଡ଼ାର ହିଁ ପ୍ରୋବ୍ଲେମ ଏଇଟା, ବାହାରୁ ତ କିଛି ଡେଇଁ କାହାଠୁ କଣ୍ଟାଜିଅସ୍ କି କମ୍ୟୁନିକେବଲ୍ ନୁହଁ କାହାଠୁ ଡେଇଁ ନାହିଁ, ତ ଏଗୁଡ଼ାକ ନିଜର ହିଁ ପ୍ରୋବ୍ଲେମ୍ ସ୍କିନ୍ର। ଆଉ ସେଇ ଜାଗାରେ ଯେଉଁ ଯେଉଁ ଜାଗାରେ ପ୍ରୋବ୍ଲେମ୍ ହେଉଛି ସ୍ପେସିଆଲି ଏକ୍ଜିମା, ତ ଏକ୍ଜିମାଟା ମୋଷ୍ଟଲି ଏକ୍ସପୋଜର ପାଇଁ ହିଁ ହୁଏ, ମାନେ ଆରମ୍ଭଟା ତ ସେଇଠୁ ହିଁ ହୁଏ। ଆଉ ମୋଷ୍ଟଲି ଇମ୍ୟୁନ୍ ଡିସରେଗୁଲେସନ୍ ଯେଉଁ କହୁ ଆମେ, ଆମର ସୈନିକ ଦେହର ଯେଉଁ ଅଛନ୍ତି ରକ୍ତରେ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଯେଉଁ ସୈନିକମାନେ ଅଛନ୍ତି, ସେଇ ଯେଉଁ ତାଙ୍କର ହିଁ ଇମ୍ୟୁନ୍ ଡିସରେଗୁଲେସନ୍ ତାଙ୍କର ଯେଉଁ କରିବା କଥା ସେଇଟା ଗଡ଼ବଡ଼ ହେଇଯାଏ, ତ ହେଲେ କ'ଣ ହୁଏ ନା ଏଇଭଳିଆ ରୋଗ ସବୁ ଚର୍ମରେ ସୃଷ୍ଟି ହୁଏ। ଭିନ୍ନ ଶରୀର ଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତି ଯଦି ସୈନିକମାନେ ବିରୁଦ୍ଧରେ ଯଦି ଲଢ଼ିବେ ତାହେଲେ ଭିନ୍ନ ଭିନ୍ନ ରୋଗ ହୁଏ, ତ ଏ ଚମଡ଼ାର କିନ୍ତୁ ଚର୍ମରେ ଯଦି ଏମିତି ଯଦି
1: ଆମେ ଟିକେ କହିପାରିବା ଯଦି ଆମେ ଡକ୍ଟରଙ୍କ ସହ ପରାମର୍ଶ କରିବା ଏଇଟା ଏହାର ସଲ୍ୟୁସନ୍ ହେଇପାରିବ।
0: ଆଜ୍ଞା ଆଜ୍ଞା ନିଶ୍ଚିତ ରୂପେ
1: ବୁଝିପାରିଲେ ଭଉଣୀ, ଧନ୍ୟବାଦ।
2: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
3: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମାକେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
2: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ସୀତାପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
4: ହ୍ୟାଲୋ,
1: ନମସ୍କାର।
4: ନମସ୍କାର ଆଜ୍ଞା,
1: କି କହୁଥିଲେ?
4: ମୁଁ ଆଜ୍ଞା କୁଟିଆ ସତ୍ୟ କହୁଥିଲି।
1: କୁଟିଆ ସବୁ କୋଉଠୁ କହୁଛନ୍ତି କହିଲେ?
4: ଆମ ଗାଁ ଆଜ୍ଞା ଟିଣ୍ଡିଣାପଲ୍ଲୀ ଧରାଉଟ ବ୍ଲକରେ।
1: ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ତାହେଲେ ଆପଣ ଜାଣିଛନ୍ତି ଆଜି ଆମ ଗହଣରେ ଅଛନ୍ତି ଚର୍ମ ରୋଗ ବିଶେଷଜ୍ଞ ଡକ୍ଟର ଶିବାଶିଷ ମହାପାତ୍ର ସାର। ଆପଣଙ୍କର କଣ ସମସ୍ୟା ରହିଛି ନା କଣ ଜାଣିବାକୁ ଚାହୁଁଛନ୍ତି କହିଲେ, ପଚାରିଲେ ସାର ଶୁଣୁଛନ୍ତି ଆପଣଙ୍କ କଥା।
4: ଆଜ୍ଞା ନମସ୍କାର।
0: ନମସ୍କାର
4: ଆଜ୍ଞା, ମୋର ଗୋଟେ ହେଲେ ଏବେ ବିଲ ଆଡି କାମ ଆରମ୍ଭ ହେଲା ଆଜ୍ଞା, ଯୋଉ ବିଲୁ ଗୋଟେ କାଦରେ ଟିକେ ପଶିଗଲେ ସେ ଗୋଡର ସନ୍ଧି ଯାକ ସବୁ ପାଣି ଖାଇଲା ବେଳେ ହେଇଯାଉଛି ଆଜ୍ଞା। ତା ସହିତ ଆମେ ଯେତେବେଳେ ତଳି ଭାଗୁ ନୁହଁ ଆଜ୍ଞା, ହେଲେ ଚକା ପଣ୍ଡା ଚକାଣ୍ଡି ପକେଇ ଦଉଛୁ, ଚକାଣ୍ଡି ପକେଇ ବୋଇଲେ କାଦରେ 2 ଘଣ୍ଟା ଖଣ୍ଡେ ବୋଇଲା ପରେ ତାପରେ ଯୋଉ ସନ୍ଧି ଯାକ କୋଡ ସନ୍ଧି ଯାକ ଆଉ ଅଣ୍ଟା ଯାକ ଏଇ ଯାହା ସବୁ ଏମିତି ଛଉ ଛୁଆ ଛୁଆ ହେଇ ପାଣି ଖାଇଲା ବେଳେ ହେଇଯାଉଛି ଆଜ୍ଞା। ଆଉ

0: ରହିଲା ଗୋଡ଼ଟା, ତ ବେଶୀ ସମୟ କ'ଣ ହୁଏ ନା ଚମଡ଼ା ମାନେ ଚର୍ମଟା ଯେଉଁଟା ସ୍କିନ୍ଟା ସେଇଟା ଆପଣଙ୍କ ସଫ୍ଟ ହେଇଯିବ ଫୋଲ୍ଡ ଗୁଡ଼ାକରେ, ବୁଝିପାରିଲେ କି, ବହୁତ ନରମ ହେଇଯାଏ ବହୁତ ଜଲ୍ଦି, ଆଉ ସେଇଟା ମାନେ ଖଣ୍ଡିଆ ହେବା ଚାନ୍ସ ବେଶୀ ଥାଏ, ବୁଝିପାରିଲେ କି, ତ ସେଥିପାଇଁ ସେଇଟା ଖଣ୍ଡିଆ ହେଇଯାଏ, ଯେଉଁ ଖାଇଯାଏ ବୋଲି ଆପଣ ଯେଉଁ କହନ୍ତି, ତ ଖଣ୍ଡିଆ ହେଇଯାଏ ସେଇ ଜାଗାଟା ସେଥିପାଇଁ, ବୁଝିପାରିଲେ କି। ହଁ, ତ ସେଇଟା ହିଁ କାରଣ। ତ ଆଉ ହେଲା ଯାଦୁ ଗୋଟେ, ଯଦି ଆପଣ ଯେଉଁ ପିନ୍ଧିଥିବେ ମାନେ ସପୋଜ୍ ଲୁଗା ପିନ୍ଧିଛନ୍ତି ଯେଉଁ ବର୍ଷ ମୁଁ ଓଦା ହେଇକି ରହିଲା, ତ ସେଇଟା ତ ବେଶୀ ସମୟ ପିନ୍ଧି ରହିବେ, କାହିଁକି କାମକୁ ଯାଇଛନ୍ତି ଆପଣ, ପୁଣି ଘରକୁ ଫେରିବେ, ସଫା ହେବେ, ଶୁଖିଲା ଲୁଗା ଆପଣ ପିନ୍ଧିବେ, ତ ସେଇ ସମୟ ଭିତରେ ଆପଣ ବହୁତ ସମୟ ଧରି ଯେଉଁ ଓଦା ଲୁଗା ପିନ୍ଧିକି ରହିବେ, ତ ତା ଯୋଗୁଁ ଆମର ଫଙ୍ଗାଲ ଇନଫେକ୍ସନ୍ ବି ହୁଏ, ଯେଉଁ କହିଲେ ଆପଣ କୋଡ଼ର ହେଇଯାଉଛି ବୋଲି କହିଲେ ଜଙ୍ଘ ପାଖରେ। ହଁ, ତ ଭିନ୍ନ ଭିନ୍ନ ରୋଗ ଅଛି ଯେଉଁ ସେଥିପାଇଁ ହେଉଛି, ତ ସେଇଟା ମୋଷ୍ଟଲି ବିକଜ୍ ଅଫ୍ କାରଣ, ତାର କାରଣ ହେଲା ସେ ଓଦା ଲୁଗା, ଆଉ ଓଦା ଯେଉଁ ବେଶୀ ସମୟ ପାଣିରେ ବୁଡ଼ିକି ରହୁଛନ୍ତି, ତ କାରଣ ରୋଗର କାରଣ ଅଛି, ତ ରୋଗର କାରଣ ହଟିଲେ ଯାଇକି ରୋଗ ହଟିବ, ବୁଝିପାରିଲେ, ଟ୍ରିଟମେଣ୍ଟ ତ ଦେଇ ହେବ, ରୋଗ ଛାଡ଼ିଯିବ, କିନ୍ତୁ ମଝିରେ ମଝିରେ ଯଦି ସେଇଭଳିଆ ଆପଣ ଏକ୍ସପୋଜର ବହୁତ ସମୟ ପାଣିରେ ବୁଡ଼ି ରହିବେ, ତ ସେ ରୋଗ ସମସ୍ତଙ୍କୁ ହେବ, ଆପଣଙ୍କୁ କ'ଣ ସମସ୍ତଙ୍କୁ ହେବ, ପୁଣି ଆପଣ ମାଟିର ଆପଣ ଅଛି ସାର ଅଛି କେମିକାଲ ଫର୍ଟିଲାଇଜର ୟୁଜ୍ ହେଉଛି, ବହୁତ ପ୍ରକାର କେମିକାଲ ବି ମାନେ ଯେଉଁଟା ଆମର ବ୍ୟବହାର ହୁଏ, ସାଧାରଣତଃ ବ୍ୟବହାର କରାଯାଏ, ତ ସେ ସବୁର ଏକ୍ସପୋଜର ବି ବାରମ୍ବାର ହେବ, ଆପଣ ସେଇଟା ବି ଏକ୍ସପୋଜର ହେଉଛି ସେ ଜାଗା ଗୁଡ଼ାକ ଦେହ, ତ ସେଇଭଳିଆ ପ୍ରୋବ୍ଲେମ ଟିକେ ଟିକେ ହୁଏ ସମସ୍ତଙ୍କ ସବୁ କାମ କରିବାକୁ, ଯେଉଁମାନେ ଶ୍ରମିକ ହୁଅନ୍ତୁ କୃଷକ ହୁଅନ୍ତୁ, ଯେଉଁମାନେ ସମସ୍ତେ ଯାଆନ୍ତି କାମ କରିବା ପାଇଁ ବିଲ ଜମିକୁ, ସମସ୍ତଙ୍କର ମଝିରେ ମଝିରେ ବହୁତ ଲୋକ ପେସେଣ୍ଟ ରୋଗୀମାନଙ୍କୁ ଆମେ ଦେଖୁ କି ଏଇଟା ଦେଖାଯାଏ, ତ ତାର ପ୍ରିଭେନ୍ସନ୍ ମାନେ ତାକୁ କେମିତି ଆମେ ତା ପ୍ରତିକାର କ'ଣ କେମିତି କ'ଣ କଲେ ଏସବୁ ହଁ ତାକୁ ରୋକାଯାଇପାରେ, ତ ଆପଣ କ'ଣ କରିବେ ନା ଯିବା କାମକୁ ଯିବା ଆଗରୁ ନଡ଼ିଆ ତେଲ, ବୁଝିପାରିଲେ, ନଡ଼ିଆ ତେଲକୁ ଆପଣ ସେଇ ଜାଗା ଗୁଡ଼ାରେ ଲଗେଇକରି ଯିବେ, ତ କ'ଣ ହୁଏ ନା ପାଣି ବେଶୀ ସମୟ ଆଟଲିଷ୍ଟ କିଛି ସମୟ ପାଇଁ ସେ ପ୍ରିଭେଣ୍ଟ କରିବ, ମାନେ ତାର ଯେଉଁ ବହୁତ ସମୟ ପାଣିଟା ଯେଉଁ ରହୁଛି ସନ୍ଧିରେ, ଆଉ ତା ଯେଉଁ କୁପ୍ରଭାବ ରହୁଛି ବେଶୀ ସମୟ ଏକ୍ସପୋଜର ହେଲା ପରେ ଲାଗି ରହିଲା ପରେ ସେଇଟା ଟିକେ କମିଯିବ, ବୁଝିପାରିଲେ, ତ ଏହା ହିଁ କଥା। ଆଉ ଯଦି କିଛି ପ୍ରୋବ୍ଲେମ୍ ରହୁଛି ତାହେଲେ ତ ନିକଟସ୍ଥ ଚର୍ମ ରୋଗ ବିଶେଷଜ୍ଞ ପାଖକୁ ଯିବାକୁ ପଡ଼ିବ, କାହିଁକି ନା ଓଭର ଦ କାଉଣ୍ଟର ଡ୍ରଗ୍ ଯେଉଁ ଅଛି, ଆପଣ ସାଧାରଣତଃ କିଛି ଗୋଟେ ଅସୁବିଧା ହେଲା କାଉଣ୍ଟର ମେଡିସିନ କାଉଣ୍ଟରକୁ ଯାଇକି ଯେଉଁ କ୍ରିମ ମିକ୍ସଡ କ୍ରିମ ଗୁଡ଼ାକ ଯେଉଁ ଲଗାଉଛନ୍ତି ତାର କୁପ୍ରଭାବ ଆହୁରି ବେଶୀ, ରୋଗ ଯେତିକି ହେଉଛି ମେଡିସିନ ଲଗେଇକି ତାଠୁ ଅଧିକା ସାଇଡ୍ ଇଫେକ୍ଟ ବହୁତ ପ୍ରୋବ୍ଲେମ ଆହୁରି କ୍ରିଏଟ୍ ହେଇଯାଉଛି, ତ ଆପଣ ଏବେ ପ୍ରିଭେନ୍ସନ୍ ପାଇଁ ଯାହା ପ୍ରତିକାର ପାଇଁ ଯାହା କୁହାଗଲା ସେଇଆ କରନ୍ତୁ, ଆଉ ରୋଗ ହେଇଗଲା ପରେ ଇଏ ମାନେ ମନ ଇଚ୍ଛା ମଲମ କିଛି ନ ଲଗେଇକି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇକି ଚର୍ମ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇକି ଟ୍ରିଟମେଣ୍ଟ କରିବାଟା ବହୁତ ଆବଶ୍ୟକ।
1: ଆଜ୍ଞା, ଧନ୍ୟବାଦ। ଆମେ ଏଠି ଶ୍ରୋତାବନ୍ଧୁଙ୍କୁ କହି ରଖିବୁ ଯେ ବାର ବାର ଆମେ ପ୍ରତିଥର କହୁଛୁ ଯେ ଆପଣ ନିଜ ଇଚ୍ଛାରେ ଯାଇକି ଦୋକାନରୁ ଔଷଧ କିଣିକି ଖାଆନ୍ତୁ ନାହିଁ ବା ବ୍ୟବହାର କରନ୍ତୁ ନାହିଁ, କାରଣ ଆମ ପାଖରେ ସୁବିଧା ଅଛି, ଆପଣ ନିକଟସ୍ଥ ଡାକ୍ତରଖାନା ଗଲେ ଆପଣ ଚିକିତ୍ସା ବୁଝିପାରିବେ, ଡକ୍ଟରଙ୍କଠୁ ପରାମର୍ଶ ନେଇକି ଔଷଧ ବ୍ୟବହାର କରନ୍ତୁ, ନହେଲେ ତାର ମାନେ ଯେଉଁ କହୁଛନ୍ତି ଓଲଟା ଆପଣଙ୍କୁ ପଡ଼ିଯିବ, ରୋଗ ଅଧିକ ବଢ଼ିଯିବ। ଏଠି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେହେତୁ କାର୍ଯ୍ୟକ୍ରମର ଅବଧି ସରିବାକୁ ଆସିଲାଣି, ଏହାର ଅବଶିଷ୍ଟାଂଶ ଆଗାମୀ ଅଧ୍ୟାୟରେ ଆମେ ପ୍ରଚାର କରିବୁ। ରହୁଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ସୀତାପଲ୍ଲୀ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା। ସୁସ୍ଥ ହୃଦୟ

0: ଏହି ଘରର କିଛି ନିୟମ ଅଛି।
1: ଯେମିତିକି
0: ଏଠି କ୍ୟାଶର ପରମ୍ପରା ନାହିଁ।
1: ତ ନେଣ ଦେଣ
0: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ। ଯେମିତି UPI ରେ।
1: ଆଚ୍ଛା
0: ହଁ, ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
1: ସେଇଟା କଣ ମା?
0: ତୋ ମୁହଁ ଦେଖା ବି UPI ରେ ମିଳିବ।
1: ଆପଣ ବି ନା ମା।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
1: ସହଜ ଅଟେ ପ୍ରତିଟି ନେଣ ଦେଣ।
3: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIR କ୍ୟାମ୍ପସ, ୟୁନିଟେଡ୍ ଭୁବନେଶ୍ୱର।
4: ଶ୍ରୋତାବନ୍ଧୁ, ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏ ଉପଲକ୍ଷେ ଆମେ ଆପଣଙ୍କୁ ଶୁଣାଇଲୁ କେତୋଟି ଦେଶଭକ୍ତି ଗୀତ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ବିଭିନ୍ନ ଶିଳ୍ପୀଙ୍କ କଠରେ। ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା କାର୍ଯ୍ୟକ୍ରମ ମନ୍ କି ବାତ୍ ଶୁଣାଉଛୁ। କିଛି ସମୟ ମଧ୍ୟରେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ଆମ ଜୀବନରେ ଏପରି ଅନେକ କିଛି ତାରିଖ ଥାଏ ଯାହାକୁ ମନେ ରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ଥାଏ। ଆଜି ଜୁଲାଇ 26 ତାରିଖ ସେହିଭଳି ଗୋଟିଏ ତାରିଖ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ। ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରାଇଦିଏ। କାର୍ଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା। ସେମାନେ ଭାରତ ମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଥିଲେ। ଆଜି କାର୍ଗିଲ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, ଆଜି ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ ତାହା ନୁହେଁ, ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ। ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ଆରମ୍ଭ କରାଯାଇଛି। 14 ଜୁଲାଇରୁ ଦିଲ୍ଲୀର ନ୍ୟାସନାଲ୍ ୱାର୍ ମେମୋରିଆଲ୍ଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସର କାର୍ଗିଲ୍ ୱାର୍ ମେମୋରିଆଲ୍ ପର୍ଯ୍ୟନ୍ତ ଯିବ। ଏହାର ବାର୍ତ୍ତା ହେଉଛି ୱାନ୍ ରାଇଡ୍ ୱାନ୍ ନେସନ୍ ୱାନ୍ ସାଲ୍ୟୁଟ୍। ଏହି ଯାତ୍ରା ଆମକୁ ମନେ ପକାଇ ଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ କେବେ ହେଲେ ପାଶୋରୀ ଦେଇ ହେବ ନାହିଁ। ବନ୍ଧୁଗଣ, ଆଜି ଭାରତ ନିଜର ସୈନିକମାନଙ୍କ ସାହସ ସହ ନିଜର ବୈଷୟିକ କ୍ଷମତାକୁ ମଧ୍ୟ ଲଗାତାର ଭାବେ ସୁଦୃଢ଼ କରିଚାଲିଛି। କିଛିଦିନ ପୂର୍ବରୁ ଭାରତୀୟ ନୌବାହିନୀରେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଗଲା। ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଭାରତ ହିଁ କରାଯାଇଛି। ଏଥିରେ 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି। ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ। ଚଳିତ ମାସ DRDO ପିନାକା ଲଙ୍ଗ ରେଞ୍ଜ ଗାଇଡେଡ୍ ରକେଟ୍ର ସଫଳ ପରୀକ୍ଷଣ କରିଛି। ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ମିଳିତ ପରିଶ୍ରମ ରହିଛି। ମାତ୍ର 2-3 ଦିନ ପୂର୍ବେ DRDO କୁଶା ମିସାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ବନ୍ଧୁଗଣ, ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ, କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ, ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରେ ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠି ବ୍ରହ୍ମୋସ୍ ଏବଂ ଅସ୍ତ୍ର ମିସାଇଲ୍ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା। ଭାରତ ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ି ଚାଲିଛି। ଆସନ୍ତୁ, ଏହି କାର୍ଗିଲ ବିଜୟ ଦିବସ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହିତ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। ବର୍ଷା ଜଳର ପ୍ରତି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ଅନୁରୋଧ କରିଥିଲି। କ୍ୟାଚ୍ ଦ ରେନ୍ର ବାର୍ତ୍ତା ବହୁତ ସ୍ପଷ୍ଟ। ଯେଉଁଠାରେ ବି ବର୍ଷା ହେଉ, ଯେତେବେଳେ ବି ବର୍ଷା ହେଉ, ସେହି ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ତେଣୁ ଜୁଲାଇ 4 ତାରିଖରୁ ସାରା ଦେଶରେ ଗୋଟିଏ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବର୍ଷା ଜଳ ସଂରକ୍ଷଣ, ଗ୍ରାଉଣ୍ଡ ୱାଟର ରିଚାର୍ଜ, ପୁରୁଣା ଜଳସ୍ରୋତଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ

ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି। ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହା ହିଁ ସେମାନଙ୍କ କାମନା। ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। ପିଭି ସିନ୍ଧୁ ବ୍ୟାଡ୍ମିଣ୍ଟନରେ ଜାପାନ ଓପେନ୍ର ଟାଇଟଲ୍ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ନେଇ ସାରା ଦେଶ ଗର୍ବ କରୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡ଼ସ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ଏହା ଏକ ଐତିହାସିକ ବିଜୟ। ଆମ ଦଳ 270 ରନ୍ର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି। କିନ୍ତୁ କଥା କେବଳ ଏତିକି ନୁହେଁ, ଲର୍ଡ଼ସର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍। 1983 ଏହି ମଇଦାନରେ ଭାରତ ନିଜ ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ଏବେ ଆମର ନାରୀ ଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି। ବନ୍ଧୁଗଣ, କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ। ମୁଁ କେରଳମରେ ଏର୍ଣ୍ଣାକୁଲମର ସାଉଥ୍ ଚିତୁରରେ କ୍ରୀଡ଼ା କ୍ଷେତ୍ରରେ ଏଭଳି ଗୋଟିଏ ପ୍ରଚେଷ୍ଟା ବିଷୟରେ ଜାଣିବାକୁ ପାଇଛି। ସେଠାକାର ଗୋଟିଏ ସ୍କୁଲରେ ସଂସ୍କୃତ କ୍ଲବ ରହିଛି। ଏଠାକାର ଶିକ୍ଷକ ଅଭିଳାଷ ଜୀ ଅତି ନିଆରା ଢଙ୍ଗରେ ସଂସ୍କୃତକୁ ଲୋକପ୍ରିୟ କରାଉଛନ୍ତି। ଏହି ଅଭିଯାନକୁ ଅକ୍ଷର କନ୍ଦୁକ ଭାବେ ନାମିତ କରାଯାଇଛି। ଏଠାରେ ସଂସ୍କୃତର ଅକ୍ଷରଗୁଡ଼ିକୁ ଫୁଟବଲରେ ବ୍ୟବହାର ହେଉଥିବା ଶବ୍ଦ ସହିତ ଯୋଡ଼ି ସହଜ ଢଙ୍ଗରେ ବୁଝାଇ ଦିଆଯାଇଥାଏ, ଯାହାଦ୍ୱାରା ଏହାକୁ ଶିଖିବାରେ ତ ଖୁସି ଲାଗେ, ତା ସଙ୍ଗେ ସଙ୍ଗେ କ୍ରୀଡ଼ା ସହ ଲୋକଙ୍କ ସମ୍ପର୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଗତ ରବିବାର ଦିନ ବିକ୍ରମ 1ର ସଫଳ ଉତ୍କ୍ଷେପଣ ଯୋଗୁଁ ପ୍ରତ୍ୟେକ ଦେଶବାସୀ ଗୌରବ ଅନୁଭବ କରିଥିଲେ। ଆମେ ସମସ୍ତ ଭାରତୀୟ ମହାକାଶ କ୍ଷେତ୍ରର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲୁ। ଏହା ପ୍ରାଇଭେଟ୍ ସେକ୍ଟର ଦ୍ୱାରା ବିକଶିତ ପ୍ରଥମ ରକେଟ୍। ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଏବଂ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି। ଦୀର୍ଘ ସମୟ ଧରି ଆମର ସ୍ପେସ୍ ସେକ୍ଟର ଘରୋଇ କ୍ଷେତ୍ର ପାଇଁ ବନ୍ଦ ଥିଲା। ଏହି କ୍ଷେତ୍ରରେ ଆଗ୍ରହୀ ଥିବା ଅନେକ ଯୁବକ ଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁନଥିଲା। ଯୁବବର୍ଗଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ସ୍ପେସ୍ ସେକ୍ଟରକୁ ପ୍ରାଇଭେଟ୍ ସେକ୍ଟର ପାଇଁ ଉନ୍ମୁକ୍ତ କରିଦେଲୁ। ଆଜି ଏହାର ପରିଣାମ ବିଶ୍ୱ ଦେଖୁଛି। ବନ୍ଧୁଗଣ, ଆମର ଯୁବସାଥୀମାନେ ବିଜ୍ଞାନରେ ମଧ୍ୟ ଭାରତର ଟେକ ରଖୁଛନ୍ତି। ସାଇନ୍ସ ଅଲମ୍ପିଆଡ୍ସ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାମାନଙ୍କ ମଧ୍ୟରେ ଗୋଟିଏ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନିଅନ୍ତି। ଏହି ମାସରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମ୍ୟାଥମେଟିକ୍ସର ଅଲମ୍ପିଆଡ୍ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳ ଖୁବ୍ ସମ୍ମାନଜନକ ପ୍ରଦର୍ଶନ କଲା। ଫିଜିକ୍ସ ଅଲମ୍ପିଆଡ୍ରେ ଭାଗ ନେଇଥିବା ଆମର ସମସ୍ତ 5 ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଲେ ଏବଂ ଭାରତ ପ୍ରଥମ ର୍ୟାଙ୍କ ପ୍ରାପ୍ତ ହେଲା। ଗତ 1 ଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ଫିଜିକ୍ସ ଅଲମ୍ପିଆଡ୍ରେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ଜିତିଛନ୍ତି। କେମିଷ୍ଟ୍ରି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ। ବାୟୋଲୋଜି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି। ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ସେଭଳି ମ୍ୟାଥମେଟିକ୍ସ ଅଲମ୍ପିଆଡ୍ରେ ଆମର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ ଏବଂ 4ଟି ରୌପ୍ୟ ପଦକ ଲାଭ କରିଛନ୍ତି। ଦେଶର ଯୁବପିଢ଼ି ପାଇଁ ମୁଁ ଗର୍ବିତ। ଭାରତରେ ଅଲମ୍ପିଆଡ୍ ଏବଂ ହାକାଥନ୍ର ସଂସ୍କୃତି ନିରନ୍ତର ବଢ଼ି ଚାଲିଛି। ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏହିସବୁ ଫୋରମରେ ରୁଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ। ମୋର ପ୍ରିୟ ଦେଶବାସୀଗଣ, ଯଦି

ସମ୍ପର୍କ କ'ଣ ଏମିତି ତ ଆପଣମାନେ ଭଲ ଭାବେ ଜାଣନ୍ତି, କିନ୍ତୁ ଆଜି ମୁଁ ଯେଉଁ ଚା'ର କଥା କହୁଛି ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ଭରିଦେଇଛି। ଉତ୍ତରପ୍ରଦେଶର ବିଜ୍ନୋର ଜିଲ୍ଲାର ଲକ୍ଷୀୱାଲା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଗ ଦେଇଥିବା ମହିଳାମାନେ ବିଦୁର ପ୍ରେରଣା ସ୍ୱଦେଶୀ ହର୍ବାଲ୍ ଟି ତିଆରି କରିଛନ୍ତି। ଏଥିରେ ଲେମନ୍ ଗ୍ରାସ୍, ଗୁଳୁଚି, ମୁଲେଠି, ତୁଳସୀ, କଞ୍ଚା ହଳଦୀ, ଡାଳଚିନି, ଅଳେଇଚ ଏବଂ ପାନ ମଧୁରି ଭଳି ପ୍ରାକୃତିକ ସାମଗ୍ରୀ ମିଶାଯାଇଛି। ନୂତନ ସ୍ୱାଦ ଏବଂ ଗୁଣ ଯୋଗୁଁ ଏହି ଚା ବହୁତ କମ୍ ସମୟରେ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରୟାଗରାଜର ମହାକୁମ୍ଭ ଏବଂ ଦିଲ୍ଲୀର ଇଣ୍ଟରନ୍ୟାସନାଲ୍ ଫୁଡ୍ ଫେଷ୍ଟିଭାଲରେ ଏହି ହର୍ବାଲ୍ ଚା'କୁ ବହୁତ ପ୍ରଶଂସା ମିଳିଛି। ବିଦେଶରୁ ଆସିଥିବା ଲୋକମାନେ ମଧ୍ୟ ଏହା ପ୍ରତି ଖୁବ୍ ଆଗ୍ରହ ଦେଖାଇଛନ୍ତି। ବନ୍ଧୁଗଣ, ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ଏହାର ଆରମ୍ଭ। ଏହି ସମ୍ପୂର୍ଣ୍ଣ ପ୍ରୟାସଟି କେବଳ 1 ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିଲା। ଆଜି ଏହି ବ୍ରାଣ୍ଡ ଦେଶର ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଏହି ପ୍ରଚେଷ୍ଟା ଆମକୁ ଜଣାଇ ଦେଇଛି ଯେ ଯେତେବେଳେ ସ୍ଥାନୀୟ ଜ୍ଞାନ, ପ୍ରକୃତି ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ଏକାଠି ହୋଇଯାଏ, ସେତେବେଳେ ଗୋଟିଏ ଛୋଟ ପ୍ରଚେଷ୍ଟା ମଧ୍ୟ ବଡ଼ ପରିବର୍ତ୍ତନର ଶୁଭାରମ୍ଭ କରିଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ଦେଶରେ ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଲୋକମାନେ ପ୍ରକୃତି ପ୍ରତି ନିଜର ଦାୟିତ୍ୱ ପାଳନ କରୁଛନ୍ତି। ଯେତେବେଳେ ସମାଜ ଏହି ଭାବନା ସହିତ ଯୋଡ଼ି ହୋଇଯାଏ, ସେତେବେଳେ ବହୁତ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ। ବନ୍ଧୁଗଣ, ଅହମ୍ମଦାବାଦରେ ଗଣଭାଗିଦାରୀର ଅଦ୍ଭୁତ ଶକ୍ତି ଦେଖିବାକୁ ମିଳିଛି। ଭାଡ଼ଜ ଅଞ୍ଚଳରେ ଗୋଟିଏ ଘଣ୍ଟା ଭିତରେ 3.5 ଲକ୍ଷରୁ ଅଧିକ ଚାରା ରୋପଣ କରାଗଲା। ଏଥିରେ 25,000ରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସ୍କୁଲ ପିଲା, NCC କ୍ୟାଡେଟ୍ସ, ସ୍ୱୟଂସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ସାମିଲ ହେଲେ। ଆଗାମୀ ବର୍ଷରେ ଏହି ଗଛଗୁଡ଼ିକ ଏକ ଘଞ୍ଚ ସହର ଜଙ୍ଗଲର ରୂପ ନେବ। ଏହି ପ୍ରଚେଷ୍ଟାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ଦିଆଯାଇଛି। ବନ୍ଧୁଗଣ, ଏକ ପେଡ଼ ମା କେ ନାମ ଅଭିଯାନ ଦ୍ୱାରା ଉତ୍ତରପ୍ରଦେଶରେ ମଧ୍ୟ ଜନଶକ୍ତିର ଅଦ୍ଭୁତ ସଂକଳ୍ପ ଦେଖିବାକୁ ମିଳିଛି। ସେଠାରେ ଗୋଟିଏ ଦିନ ଜୁଲାଇ 12 ତାରିଖରେ 35 କୋଟିରୁ ଅଧିକ ଚାରା ଲଗାଯାଇଛି। ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ଏହା ମୋ ପାଇଁ ମଧ୍ୟ ଗର୍ବର ବିଷୟ। ମୋର ପ୍ରିୟ ଦେଶବାସୀଗଣ, ଗଛ କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ, ବରଂ ତାହା ଅଗଣିତ ଜୀବମାନଙ୍କ ପାଇଁ ମଧ୍ୟ ଘର ହୋଇଥାଏ। ଗୁଜୁରାଟର ଗିର୍ ଜଙ୍ଗଲରେ ପ୍ରାୟ 60 ବର୍ଷ ପରେ ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ପୁଣି ବସା ତିଆରି କରୁଛି। ଏହା ଗିର୍ ଜଙ୍ଗଲରେ ବର୍ଷ ବର୍ଷ ଧରି

ଆରି ମଣିପୁରର ଲୋକତକ କେବଳ ଦେଶର ମାନଚିତ୍ରରେ ନୁହେଁ ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି। ଏହାଦ୍ୱାରା ଆମର ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ି ହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁ ପାରିବେ। ଏହା ଏପରି ମୂଳତତ୍ଵ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ। ମୋର ପ୍ରିୟ ଦେଶବାସୀଗଣ, ଆଉ କିଛି ଦିନ ପରେ ଅଗଷ୍ଟ 7 ତାରିଖକୁ ଆମ ଦେଶ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ରୂପେ ପାଳନ କରିବ। ଏହି ଅବସରରେ ଆମ ବୁଣାକାର ଭାଇ ଭଉଣୀମାନଙ୍କର କୌଶଳ ଓ ସୃଜନଶୀଳତାର ଉତ୍ସବକୁ ପାଳନ କରୁ। ଆମର ଏ ବନ୍ଧୁମାନେ ପିଢ଼ି ପରେ ପିଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି। ବନ୍ଧୁଗଣ, ହାତ ତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନା ଆଣିଥାଏ। ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି।

ବନ୍ଧୁଗଣ, ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ। ଦେବ ବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ମୋର ନିବେଦନ, ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସୋସିଆଲ ମିଡ଼ିଆରେ ନିଶ୍ଚିତ ରୂପେ ସେୟାର କରନ୍ତୁ। ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବରେ ଯୋଡ଼ିବ। ମୋର ପ୍ରିୟ ଦେଶବାସୀଗଣ, କାଲି July 27 ହେଉଛି ଭାରତରତ୍ନ ଡକ୍ଟର APJ ଅବଦୁଲ କଲାମଙ୍କ ପୁଣ୍ୟତିଥି। ଡକ୍ଟର କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏକ ଶିକ୍ଷକର ଭୂମିକା। ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ। ସଂଯୋଗବଶତଃ ଏହି ସପ୍ତାହରେ ଆମେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରିବା। ଆମ ମା ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ। ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି, ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁ ପୂର୍ଣ୍ଣିମା। ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା। August 15 ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଭାରତ ମାତାର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ। ତାଙ୍କର ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି। ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି। ବନ୍ଧୁଗଣ, ଗତ କିଛି ବର୍ଷ ହେଲା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି। ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଧି

ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ବାହାରିଥିବା ମୋଟରସାଇକେଲ ରାଲି ଦ୍ରାସର କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ପହଞ୍ଚିବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ, ଏହି ପ୍ରସଙ୍ଗରେ ମୋଟରସାଇକେଲ ରାଲି ଆୟୋଜିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲ ଉପରେ ଆଲୋକପାତ କରିଛନ୍ତି। ଡିଆର୍ଡିଓ ପକ୍ଷରୁ ମଧ୍ୟ ଇତିମଧ୍ୟରେ ସଫଳତା ସହ ପରୀକ୍ଷଣ ହୋଇଥିବା ଉଷା କ୍ଷେପଣାସ୍ତ୍ର ଏବଂ ପିନାକ ଦ୍ରୁତଗାମୀ ଗାଇଡେଡ୍ ରକେଟ୍ ସମ୍ପର୍କରେ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି କହିଛନ୍ତି ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ। ଜଳୋତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳ ଭଣ୍ଡାର ବୃଦ୍ଧି ଏବଂ ଚାରାରୋପଣ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି ଜାପାନ

ଆସନ୍ତାକାଲି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି। ସମାଜର ବିଭିନ୍ନ ବର୍ଗଙ୍କୁ ସ୍ୱପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ପାଇଁ ଡକ୍ଟର କଲାମଙ୍କ ଜୀବନଦର୍ଶ ପ୍ରେରଣା ପ୍ରଦାନ କରିଆସୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ପରିଶେଷରେ ହର୍ ଘର ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହା ଦେଶକୁ ଏକତ୍ରିତ କରିଛନ୍ତି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 ମସିହା କାର୍ଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁଙ୍କୁ ପରାସ୍ତ କରିବାରେ ଭାରତୀୟ ସୈନିକମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍ମରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀର କାର୍ଗିଲ୍ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ। ଆଜି କାର୍ଗିଲ୍ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ସ୍ଥିତ କାର୍ଗିଲ୍ ଯୁଦ୍ଧ ସ୍ମାରକୀଠାରେ ଅନୁଷ୍ଠିତ ହେଉଛି। ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀ ବାହାରିଥିବା ମୋଟରସାଇକେଲ ରାଲି ଦ୍ରାସ୍ର କାର୍ଯ୍ୟକ୍ରମ ଜ୍ଞାପନ କରିଛନ୍ତି। ଭୂସ୍ଖଳନ ଜନିତ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥକୁ ସଫା କରିବା ପରେ ଆଜି ସକାଳେ ଜମ୍ମୁ ମୂଳ ଶିବିରରୁ 4,474 ଜଣ ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା କରିଛନ୍ତି। 166 ଯାତ୍ରୀବାହୀ ଗାଡ଼ିରେ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ହେଉଛି 19ତମ ତୀର୍ଥଯାତ୍ରୀ ଦଳ। ସେମାନେ ଆଜି ଗଣ୍ଡରବାଲ ଜିଲ୍ଲାର ବାଲଡାଲ ମୂଳ ଶିବିରରୁ ଯାତ୍ରା କରିଛନ୍ତି। ବର୍ଷାଜନିତ କ୍ଷୟକ୍ଷତି ହେତୁ ଅନନ୍ତନାଗ ଜିଲ୍ଲା ଥିବା ପେହଲଗାମ ମୂଳ ଶିବିରରୁ କୌଣସି ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାଇନାହାନ୍ତି। ଶତାବ୍ଦୀ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି। ଆସାମ ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଏ ବିଷୟରେ ଶ୍ରୀ ମୋଦି ବିସ୍ତୃତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମର ପୋଷ୍ଟରେ ଶ୍ରୀ ସୋନୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସେ ନିଜେ ଆସାମର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର କ୍ଷତି

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନିଧି। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍ମରଣୀୟ ହୋଇ ରହିବ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସ ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ କଲେ ପ୍ରଶଂସା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ଼ ଶୟନ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହେବ। ମନ୍ଦିର ପ୍ରଶାସନ, ରାଘବରାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଆଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାଶୁଆର ରଥ ଉପରେ ରଖିବାର ପରମ୍ପରା ରହିଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର ତିନୋଟି ହାଣ୍ଡି ରଖାଯାଏ। ସିଂହଦ୍ୱାର ନିକଟ ଛାଉଣୀ ମଠ ସମ୍ମୁଖସ୍ଥ କୂଅରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖିଥାନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜା ପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣା ହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀ ଚାମୁଣ୍ଡ

0: ଅଗ୍ନିପାତ କରିବା ସହ କହିଛନ୍ତି ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ ଦଳରେ ଲର୍ଡ ଷ୍ଟାଡିୟମଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲମ୍ପିଆଡ୍ରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକ୍ ପୁନଃ ଚକ୍ରଣ ମାଧ୍ୟମରେ ଆବର୍ଜନାର ସଦୁପଯୋଗ କରାଯାଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ହସ୍ତତନ୍ତ ସାମଗ୍ରୀର ବିକ୍ରୟ 6 ଗୁଣ ବୃଦ୍ଧି ପାଇ ପ୍ରାୟ 8,000 କୋଟି ଟଙ୍କାରେ ପହଞ୍ଚିଛି। ଆଗାମୀ ପର୍ବପର୍ବାଣୀରେ ଖଦି ହସ୍ତତନ୍ତ ଏବଂ ହସ୍ତଶିଳ୍ପରୁ ପ୍ରସ୍ତୁତ ଉତ୍ପାଦ କ୍ରୟ କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ହତକରଗେ ସେ ବନା ହର ପରିଧାନ କିସୀ ନା କିସୀ କ୍ଷେତ୍ର ସମୁଦାୟ ଅର୍ ଇସସେ ଜୁଡେ ଅସଂଖ୍ୟ ଲୋଗୋଁ କି କାହାନୀ କୋ ସାମନେ ଲାତା ହୈ। ୟେ ଭୋ ଲୋଗ୍ ହୈଁ ଜୋ ଗର୍ବ କେ ସାଥ ଭାରତ କି ସାଂସ୍କୃତିକ ବିରାସତ କୋ ସଂଜୋନେ ମେ ଜୁଟେ ହୈଁ। ଆଜ କେ ଦିନ ମେରା ଆଗ୍ରହ ହୈ କି ହମ ହସ୍ତକଲା କୋ ପ୍ରୋତ୍ସାହିତ କର ଅପନେ ବୁନକର ସାଥିୟୋଁ କା ସମ୍ମାନ କରେ। ଆଇଏ ହମ ଭୋକଲ ଫର ଲୋକଲ କି ଭାବନା କୋ ଔର ସଶକ୍ତ କରେ।
0: ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଛି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ସମଗ୍ର ଦେଶରେ ଆଜି 70ତମ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। 1999

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତି
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୟାଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।

0: ये है विविध भारती,
1: उजाले उनकी यादों की। उजाले उनकी यादों की।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2025 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା ଚିନାବାଦାମ ମାଣ୍ଡିଆ କପା ହରଡ଼ ଅଦା ଓ ହଳଦୀ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଏବଂ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ବା ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ଧନ୍ୟବାଦ।
1: ଓପା ଚାକିରି ମିଳିଗଲା।
2: ଆରେ ବା ଅଭିନନ୍ଦନ। ଏବେ ବହୁତ ଗୁଡା ଶପିଂ।
1: ହଁ ଓପା, ନୂଆ ମୋବାଇଲ ଜିନ୍ସ ଜ୍ୟାକେଟ୍।
2: ରହିଲା ରାଜକୁମାର, ସାରି ପୂର୍ବରୁ ଖର୍ଚ୍ଚ।
1: ଇନ୍‌ଷ୍ଟାଣ୍ଟ ଲୋନ୍ ବି ତଳୁଛି।
2: ପ୍ରଥମେ ବଜେଟ୍ ବନେଇବା ସି, ତାପରେ ଖର୍ଚ୍ଚ କର।
1: କିନ୍ତୁ ଓପା
2: ଦେଖ, ରୋଜଗାର ଗୋଟିଏ ଭାଗ ସଞ୍ଚୟ କର, କିନ୍ତୁ ପାର୍ଟି ଦେବାକୁ ହିଁ ପଡ଼ିବ।
1: ହଁ ଓପା, ପାର୍ଟି ମୋର, ବଜେଟ୍ ତୋର।
3: ଆରବିଆଇ କହେ, ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।

ବନ୍ଧୁ, ଟିକେ ଆଖି ବୁଜି ଭାବନ୍ତୁ। ଆପଣ ଜଣେ ଯୋଦ୍ଧା, ସୀମାକୁ ଯୁଦ୍ଧ ଲଢ଼ିବାକୁ ଆପଣ ଯାଉଛନ୍ତି। ଆପଣ ଜାଣିଛନ୍ତି ଯେ ହୁଏତ ଏହି ଯୁଦ୍ଧ ଆପଣଙ୍କ ଜୀବନର ଶେଷ ଯୁଦ୍ଧ ହୋଇପାରେ। ହୁଏତ ଆସନ୍ତାକାଲି ସକାଳେ ଆପଣ ନିଜ ପରିବାର, ମା ବାପା, ସ୍ତ୍ରୀ କିମ୍ବା ଛୋଟ ପିଲାର ଚେହେରା

0: ଆଖିର ଲୁହ ଗଡିଥିଲା ମଧ୍ୟ, କିନ୍ତୁ ମୁଁ ମନକୁ ମନ ଦମ୍ଭ ରଖିକିରି କରିବାକୁ ତ ପଡିବ, ଭାରତ ମାତା ରକ୍ଷା କରିବାକୁ ବଳିଦାନ ଦେଇଛେ, କିନ୍ତୁ କରିବାକୁ ପଡିବ। ସେଥିରେ ମଧ୍ୟ ଦୁଃଖକୁ ଛାତି ମଧ୍ୟରେ ଚାପି ରଖି ଆଗକୁ ଲଢିବାକୁ ପଡିବ। ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଇଥିଲୁ, ସେଥିପାଇଁ ତାପରେ ଆମକୁ କିଛି ଟ୍ରେନିଂ ଦିଆଯାଇଥିଲା। ଟ୍ରେନିଂରେ କେମିତି ଆମ ସାମାନପତ୍ର ସଜାସଜ କରାଯାଇଥିଲା, କେମିତି ଫିଜିକାଲ ଫିଟନେସ ରହିବ, କେମିତି ମାଇଣ୍ଡ ଷ୍ଟେବିଲ ରହିବ, ସେସବୁ ଆମକୁ ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯାଇଥିଲା। ଆମ ମନକୁ ମଧ୍ୟ କେମିତି ଶାନ୍ତି ରଖୁ, ସେ ଭିତରେ ଆମକୁ ମୋଟିଭେସନ କରାଯାଇଥିଲା। ଆମର ମନ ବି ଉଦ୍ବିରେ ଥିଲା କି ପାକିସ୍ତାନକୁ ଆମେ କେମିତି ହରେଇବୁ, ସେ ନନସେନ୍ସ ମାନଙ୍କୁ କେମିତି ମାରିବୁ, ହଟେଇବୁ ଆମ ସେନାରୁ। ସେଥିପାଇଁ ଆମର ମନ ଗୁଡ଼ିକ ଉତ୍ଫୁଲ୍ଲିତ ହେଇଥିଲା, ସେଥିପାଇଁ ଆମେ ଯିବାକୁ ମଧ୍ୟ ସବୁ ଖୁସି ଯାଇଥିଲୁ।
1: ତେବେ ଦେଖନ୍ତୁ, ଯୁଦ୍ଧକୁ ଯିବା ଆଗରୁ ନିଜର ଯୋଉ ସିନିୟର ଥାନ୍ତି, ତାଙ୍କେ କିଛି ଗୋଟେ ପ୍ରେରଣା ଦେଇଥାନ୍ତି, ଆପଣଙ୍କ ସିନିୟର ଆପଣଙ୍କୁ କଣ କହିଥିଲେ?
0: ହଁ, ମୁଁ ଯେତେବେଳେ ମୋ ଅଣ୍ଡର ସେତେବେଳେ ଯେତେବେଳେ 32 ଲୋକ ଥିଲେ, ମୁଁ ଯେତେବେଳେ ପ୍ଲାଟୁନ୍ କମାଣ୍ଡ ହିସାବରେ ଯାଇଥିଲି, ସେତେବେଳେ ମୁଁ ମଧ୍ୟ ପିଲାମାନଙ୍କୁ କହିଥିଲି, ଭାଇ କିଛି ଅସୁବିଧା ନାହିଁ, ଆମେ ଅଛୁ, ତମର ଆଗରେ ଆମେ ଚାଲିବୁ, ଗୁଳି ବାଜିଲେ ଆମେ ଖାଇବୁ, ତମେ ପଛରେ ଥିବ। ତାଙ୍କୁ ଆମେ ସେତେବେଳେ ସାହସ ଦିଆଯାଏ, ମାନେ ଆମେ ଲଢାଇ ଲଢିଲେ ଆଗକୁ ଆମେ ବହୁତ ସମ୍ମାନ ମିଳିବ, ବହୁତ ଇଏ ମିଳିବ, ସେପଟେ ବହୁତ ପ୍ରକାର ତାଙ୍କୁ ମୋଟିଭେସନ କରାଯାଏ, ମନବଳ ଉଚ୍ଚତା ରଖାଯାଏ। ସେଥିପାଇଁ ଏହି ପ୍ରକାର ବିଭିନ୍ନ ପ୍ରକାର ତାଙ୍କୁ କୁହା ପଛା କରି ତାଙ୍କୁ ମୋଟିଭେସନ କରାଇ ଦେଇଥିଲୁ।
1: ବହୁତ ସୁନ୍ଦର କଥା, ସେତେବେଳେ ମନବଳ ଦୃଢ ରଖିବାକୁ ପଡିଥାଏ, କାରଣ ଆମେ ବି ଜାଣିଥାଉ କି ଫେରିକି ଆସିବାର ସମ୍ଭାବନା କମ। ତେବେ ଆପଣ ସୀମାକୁ ଯିବା ପୂର୍ବରୁ

0: ମୁଠେ କାନ୍ଦା କାନ୍ଦି ହେଲେ କହିଲେ ଖୁସି ହେଲେ ସମସ୍ତେ ଗାଁରେ ପହଞ୍ଚିଲା ପରେ ଗାଁରେ ସମସ୍ତଙ୍କୁ ଫୁଲମାଳ ପକେଇ ସ୍ଵାଗତ କରି ନେଲେ ବହୁତ ଖୁସି ଅନୁଭବ ହେଇଥିଲା ଗାଁରେ ମିଠାଇ ବାଟିଥିଲେ ପିଲା ଲଢାଇ ଲଢିକି ଆସିଲା ବଞ୍ଚି ଆସିଲା ବୋଲି ବହୁତ ବସିଲେ ତା ପାଖରେ ମନ୍ଦିର ପଦାରେ ପୂଜାପାଠ କରିଥିଲୁ ବହୁତ ଖୁସି ଅନୁଭବ ହେଇଥିଲା ପୁରା
1: ତେବେ ଆଜି ବି ଯେତେବେଳେ July 26 ଆସେ ଆଉ କାର୍ଗିଲ ବିଜୟ ଦିବସ ପାଳନ କରାଯାଏ ସେତେବେଳେ ପ୍ରଥମେ କାହା କଥା ମାଇଣ୍ଡକୁ ଆସେ ଆଉ ସେତେବେଳେ କେମିତି ଫିଲିଂ ଥାଏ
0: ଯେବେ ସେ 26 July ପଡ଼ି ଆସେ ଆମର ସେ ଜଳ ଜଳ ଦୃଶ୍ୟ ଆଖି ଆଗରେ ନାଚିବା ଆରମ୍ଭ ହୋଇଯାଏ ଗୋଟା କେବେ ଜୀବନଟା ଭୁଲି ହେବନି ସେ ଜଳ ଜଳ ଦୃଶ୍ୟ ଫାୟାରିଂ ସେ ସାଥୀ ମାନେ ପଡ଼ିଥିବା ଡେଡ୍ ବଡି ହେଲିକପ୍ଟର ନେଉଥିବା ଡେଡ୍ ବଡି ଆମେ ଚାଲିଯିବାର ଦୃଶ୍ୟ ସେଗୁଡା ମାନେ କଥା ପଡ଼େ ଆଖିରେ ଲୁହ ଝରି ପଡେ ଆଜି ବି ଜୀଅନ୍ତା ଉଦାହରଣ ଆମ ସାମ୍ନାରେ ଦେଖାଯାଉଛି ପୁରା ସେଗୁଡାକ ଆଜି ବି ଆମର ଫଟୋ ଅଛି ଟିଭି ଆସିଲେ ଦେଖିଲେ ସବୁ ମନ ସେମାନେ ସବୁ ରିସାଇକଲ ଭଳିଆ ଦେଖାଯାଉଛି ଆମ ମନରୁ ଅଙ୍କୁର ବି ଦେଖାଯାଏ ସେଗୁଡା ସବୁ ଆଖିରେ ଲୁହ ଝରି ପଡେ ସେ କଥା ମନେ ପଡେ
1: ଆପଣଙ୍କର କିଏ ଏମିତି ସାଥୀ ଥିଲେ ଯାହା କଥା ବହୁତ ମନେ ପଡେ
0: ହଁ ସାଥୀ ଥିଲେ ଆମର ଆମେ ଯୋଉଠି ଥିଲୁ ବକରବାଲ ଗୋଟେ ଜାଗା ଥିଲା ଆଉ ତାର ଗୋଡକୁ ଗୁଳି ବାଜି ଯାଇଥିଲା ତାର ଏତେ ଓଜନ ଥିଲା ଚାଲିବାକୁ ଆମେ ତାକୁ ବୋହି ଆଣିପାରିଲୁନୁ ଏତେ କଷ୍ଟରେ ତାକୁ କଦି ଆଣି ରଖୁଛୁ ଗୋଟେ 2 କିଲୋମିଟର ରାସ୍ତାକୁ 4 ଘଣ୍ଟା ତାକୁ ବୋହି ଧରିକି ଆସିଥିଲୁ ସେଦିନ ଏତେ କାନ୍ଦ ଦୁଃଖ ଆମେ କହିବାକୁ ନେଇ ପୁରା ବହୁତ ଟାୟାର୍ଡ ହେଇ ପୁରା ଆସିଥିଲୁ ପୁରା ସେଦିନ ବି ଦିନ ଆଜି ମତେ ମନେ ପଡୁଛି
1: ଯେମିତି କହିଲୁ ଆମେ ଆର୍ମି ଚାକିରି ଗୋଟିଏ ଚାକିରି ନୁହଁ ସେଟା ଗୋଟିଏ ଦାୟିତ୍ୱ
0: ବହୁତ ବଡ ସିଏ ଗୋଟେ ଦେଶର ସେବକ ଚାକିରି ନୁହଁ ଦେଶର ସେବକ ଭାବିବା
1: ଆର୍ମିରେ ଜଏନ ହେଲେ ନିଜ ଜୀବନକୁ ପାଣି ଚଳେଇବାକୁ ପଡେ ନିଜ ଜୀବନର ଆଶା ଛାଡି ଦେଇ କେବଳ ଭାରତ ମାତା ପାଇଁ ଭାବିବାକୁ ପଡେ ମୁଁ ସେଥିପାଇଁ କୁହେ କି ଯେତେବେଳେ ଆମେ ଶାନ୍ତିରେ ଶୋଉଛୁ

ଫ୍ରେଣ୍ଡସ୍, ଆଶା କରୁଛି ଆମର ସୈନିକ ମହୋଦୟଙ୍କ ମୁହଁରୁ କାରଗିଲ ଯୁଦ୍ଧର ଏହି ପ୍ରତ୍ୟକ୍ଷ ଅନୁଭୂତି ଶୁଣି ଆପଣମାନଙ୍କ ହୃଦୟ ଗୋଟିଏ ପଟେ ଭାବ ବିବଳ ହୋଇଥିବ ଏବଂ ଅନ୍ୟପଟେ ଦେଶ ପ୍ରେମର ଗର୍ବରେ ଛାତିକୁଣ୍ଡ ମଟେ ହୋଇଯାଇଥିବ। ସେମାନଙ୍କ ଏହି ନିଃସ୍ୱାର୍ଥପର ବଳିଦାନ ଏବଂ ଅସୀମ ସାହସ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା। ଆମେ ଆଜି ଯେଉଁ ଶାନ୍ତି ଏବଂ ସୁରକ୍ଷାରେ ନିଶ୍ୱାସ ନେଉଛୁ ତାହା କେବଳ ଏହିପରି ବୀର ଯବାନମାନଙ୍କ ଯୋଗୁଁ ହିଁ ସମ୍ଭବ ହୋଇପାରିଛି। ତେବେ ସମୟର ସୀମା ଶେଷ ହୋଇଯାଇଥିବା ଯୋଗୁଁ ଆଜିର ଏହି ବିଶେଷ କାର୍ଯ୍ୟକ୍ରମକୁ ମୁଁ ଏଇଠି ରଖିବାକୁ ଚାହୁଁଛି। ଆସନ୍ତୁ କାରଗିଲ ବିଜୟ ଦିବସ ଏହି ପବିତ୍ର ଅବସରରେ ଆମେ ପ୍ରତ୍ୟେକଟି ବୀର ଶହୀଦ ଯୋଦ୍ଧାଙ୍କୁ ହୃଦୟର ସହ କୋଟି କୋଟି ପ୍ରଣାମ ଜଣାଇବା। ତେବେ ଯିବା ଆଗରୁ ଆମ କାର୍ଯ୍ୟକ୍ରମ ଯଦି ଆପଣମାନଙ୍କୁ ନିହାତି ଭଲ ଲାଗିଛି ଆମକୁ ଚିଠି ଲେଖି ଜଣାଇବାକୁ ଜମାରୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବା ପାଇଁ ଆମ ଠିକଣାଟି ହେଲା ଜୀବନୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବ୍ରହ୍ମପୁର। ଆମ ପିନ୍କୋଡ଼ ହେଲା 6000 ପୁଣିଥରେ କହି ରଖୁଛି 7600001। ଏହା ଛଡ଼ା ଆପଣମାନେ ଚାହିଁଲେ ଆମକୁ ଇମେଲ ମାଧ୍ୟମରେ ମଧ୍ୟ ନିଜର ମତାମତ ଜଣାଇ ପାରିବେ। ଆମ ଇମେଲ ଆଡ୍ରେସ୍ଟି ହେଲା aarbrahmapur@gmail.com। ତାହେଲେ ଫ୍ରେଣ୍ଡସ୍, ଯୁବବାଣୀର ଏହି ବିଶେଷ କାର୍ଯ୍ୟକ୍ରମରୁ ଆପଣମାନଙ୍କ ଠାରୁ ବିଦାୟ ନେଉଛି। ମୁଁ ଆପଣଙ୍କ ରେଡ଼ିଓ ସାଥୀ ଜ୍ୟୋତି ରହୁଛି। ନମସ୍କାର। ଜୟ ଜଗନ୍ନାଥ।

ପରବର୍ତ୍ତୀ ଗୀତଟି ଆମେ ନେଇଛୁ ତୁମ ଡାଏ କହୁଛି ଆଲବମ୍ରୁ। ଗୀତଟି କଣ୍ଠଦାନ କରିଛନ୍ତି ଶକ୍ତି ମିଶ୍ର ଏବଂ ଗୀତା ଦାସ। ଗୀତ ରଚନା କରିଛନ୍ତି ଗୋବିନ୍ଦ ରାଉତ।

0: ଆକାଶ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ମୋର ଜଣେ ଦିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କହି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ିବା ପାଇଁ ପଞ୍ଜୀକୃତ କରନ୍ତୁ।

0: ଅଳଙ୍କାରରେ ସଜିତ ହୋଇ ଶ୍ରୀ ବଳଦେବଜୀଉ ମା ସୁଭଦ୍ରା ଶ୍ରୀଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ବୌଦ୍ଧଠାରେ ତିନି ଠାକୁରଙ୍କର ଦୈନିକ ନୀତିକାନ୍ତି ପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ବିଳମ୍ବିତ ରାତିରେ ଠାକୁରଙ୍କୁ ପହଣ୍ଡି କରି ମନ୍ଦିରରେ ପ୍ରବେଶ କରାଇବା ସହ ରତ୍ନ ସିଂହାସନରେ ବିରାଜମାନ କରାଯିବ। ନୟାଗଡ଼ ଜିଲ୍ଲା ରଣପୁର ନୟାଗଡ଼ ଖଣ୍ଡପଡ଼ା ଦଶପଲ୍ଲା ଭାପୁର ଗଣିଆ ସରଳଙ୍କୁ ରାଜଶୃଙ୍ଖଳାଠାରେ ରାଥରଗଡ଼ ଶ୍ରୀଜୀଉଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଦେଶରେ ଗତ ଦଶନ୍ଧିରେ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନ ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖର ଛୁଇଁପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ନିରନ୍ତର ଭାବେ ପ୍ରଯୁକ୍ତିବିଦ୍ୟା କ୍ଷମତାକୁ ସୁଦୃଢ଼ କରିବାରେ ଲାଗିଛି। କିଛିଦିନ ପୂର୍ବରୁ ଭାରତୀୟ ନୌସେନାରେ ସ୍ୱଦେଶ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଯାଇଛି, ଯାହା ଆତ୍ମନିର୍ଭର ଭାରତର ପରିଚୟ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିଭଳି ଡିଆର୍ଡିଓ ପକ୍ଷରୁ ଉଷା ଓ ଦୂରଗ୍ରାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସାମୁହିକ କାର୍ଯ୍ୟର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: रक्षा उत्पादन हो, रक्षा निर्यात हो या मित्र देशों के साथ राजनीतिक सहयोग, भारत लगातार नई ऊंचाइयों की ओर बढ़ रहा है। इस महीने की शुरुआत में मैं इंडोनेशिया में था, जहां ब्रह्मोस और अस्त्र मिसाइलों के लिए एक बड़ा समझौता हुआ है। दुनिया का भरोसा भारत के रक्षा उपकरणों और तकनीक पर बढ़ रहा है। आइए इस करगिल विजय दिवस पर हम अपने अमर शहीदों को नमन करें और एक सुरक्षित सक्षम और आत्मनिर्भर भारत के निर्माण का अपना संकल्प और मजबूत करें।
0: ଦେଶରେ ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନ ଜାରି ରହିଛି। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳଭଣ୍ଡାର ବୃଦ୍ଧି ଏବଂ ଚାରାରୋପଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନକୁ ସ୍କରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ଯେ ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ଚଳିତ ବର୍ଷ

କରିଥିଲେ। କାର୍ଗିଲ ବିଜୟ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଭାରୋତ୍ତୋଳନକାରୀ ରିଷିକାନ୍ତ ସିଂ ପୁରୁଷ 60 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ପାଇଁ ସୁନାମ ଆଣିଛନ୍ତି। ମାଲେସିଆର ମହମ୍ମଦ ଆନିକ୍ ବିନ୍ କାସ୍ତନ 273 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୂର୍ବରୁ ଭାରତର ଲଭିନା ବାର୍ଗୋହାଇ 75 କିଲୋଗ୍ରାମ ମୁଷ୍ଟିଯୁଦ୍ଧର ମିଡିଲ୍ ୱେଟ୍ ବର୍ଗରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତ ପରିଣତ ହୋଇଛି। ବାଲେଶ୍ୱରଠାରେ 180 ଏବଂ ଚାନ୍ଦବାଲିଠାରୁ 170 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବାନି ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଦୃଷ୍ଟି ରଖି ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଘରୋଇ ସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଚତୁର୍ଥ ମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ବୀର ସେନାଙ୍କ ପ୍ରତି

ହାଡ଼କମ୍ପା ପରିବେଶକୁ ଶତ୍ରୁପକ୍ଷର ଗୋଟିଏ ଗୁଳି ନିବୁ ସାହେବଙ୍କ ପେଟରେ ବାଜିଲା। କାହାକୁ କିଛି ଜାଣିବାକୁ ନଦେଇ ଆଗେଇଥିଲେ ସେ। ଜୋତା ଖସିବାରୁ ତୁରନ୍ତ ଜୋତା ମୋଜା କାଢ଼ି ଖାଲି ପାଦରେ ବରଫାଚ୍ଛାଦିତ ପାହାଡ଼ରେ 6000 ଫୁଟ ଉଚ୍ଚକୁ ଉଠିବା ସହ ସାଥୀମାନଙ୍କୁ ବି ଚଢ଼ାଇଲେ। କ୍ଷତାକ ଅବସ୍ଥାରେ ରକେଟ୍ ଲଞ୍ଚରରେ ଆକ୍ରମଣ କରି 7ଟି ପାକିସ୍ତାନୀ ବଙ୍କର ଏବଂ 3-4 ଜଣ ପାକିସ୍ତାନୀ ସେନାଙ୍କୁ ବିନାଶ କରିଥିଲେ। ତେବେ ପୋଷ୍ଟ କବଜା କରିବା ପରେ ସାଥୀମାନେ ଦେଖିଲେ ପାଖରେ ଥିବା ଏକ ଖାତରେ ମାତ୍ର 25 ବର୍ଷୀୟ ନିମୁ ସାହେବଙ୍କ ନିଶ୍ଚଳ ଶରୀର ପଡ଼ିଛି। ଆଖିରେ ଲୁହ ନେଇ ସେମାନେ ଘୋଷଣା କରିଥିଲେ, ଏ ବିଜୟ କେବଳ ତମର ନିମ୍ବୁ ସାହେବ। ନବଦଶକରେ ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ଥିଲେ ରବିନା ଟଣ୍ଡନ। ଏକ ସାକ୍ଷାତକାରରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ରବିନାଙ୍କୁ ନିଜ ପସନ୍ଦର ଅଭିନେତ୍ରୀ ବୋଲି କହିଥିଲେ। ଏହାର କିଛି ବର୍ଷ ପରେ କାର୍ଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନୱାଜ ସରିଫ ନିଜ ନୀତି ପାଇଁ ଖୁବ୍ ସମାଲୋଚିତ ହେଲେ। ଭାରତୀୟ ସେନା ନୱାଜଙ୍କୁ ଉପଯୁକ୍ତ ଉପହାର ଦେବା ଲାଗି ବୋମା ଏବଂ ମିସାଇଲ୍ଗୁଡ଼ିକ ଉପରେ ଗୋଟିଏ ଗୋଟିଏ ହୃଦୟ ଚିତ୍ର ଆଙ୍କି ସେଥିରେ ରବିନା ଟଣ୍ଡନଙ୍କ ପକ୍ଷରୁ ନୱାଜ ସରିଫଙ୍କ ପାଇଁ ବୋଲି ଲେଖିବା ସହ ଏସବୁକୁ ପାକିସ୍ତାନ ବିପକ୍ଷରେ ବ୍ୟବହାର କରିଥିଲେ। ଏହି ବୋମା ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାଧାରଣ ଲୋକେ ଭାରତୀୟ ସେନାର ଏଭଳି ବିଚକ୍ଷଣ ବୁଦ୍ଧିକୁ ଯଥେଷ୍ଟ ପ୍ରଶଂସା କରିଥିଲେ। ଏହା ମଧ୍ୟ ସେନାକୁ ବେଶ୍ ଉତ୍ସାହିତ କରିଥିଲା।

ਸਿਆਮ ਹੋਂਗੇ ਸੋ ਸਿਆਮ ਹੋਂਗੇ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2025 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା ଚିନା

0: ମାନବତାକୁ ଦୃଢ଼ୀଭୂତ କରିବା ସହ କାର୍ଯ୍ୟକୁ ଉତ୍ସାହପୂର୍ଣ୍ଣ କରିଥାଏ। ବିକାଶ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ସେ ବିରକ୍ତି ପ୍ରକାଶ କରିଥିଲେ। ଏକାକୀ ଯାତ୍ରା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ମାଇ ଭାରତ ଅଭିଯାନ ମାଧ୍ୟମରେ ଅନେକ ଯୁବକ ଯୁବତୀ ପୃଥକ ପୃଥକ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ଶେଷରେ ଏକ ପରିବାର ଭାବେ ପରସ୍କର ସହ ଜଡ଼ିତ ହୋଇପାରିଛନ୍ତି। ଏହି ପଦକ୍ଷେପ ବ୍ୟକ୍ତିଗତ ଅଭିଜ୍ଞତାକୁ ଏକ ଜାତୀୟ ଏକତା ଏବଂ ଭାତୃଭାବନାରେ ରୂପାନ୍ତରିତ କରିଛି ବୋଲି ସେ ମତ ଦେଇଛନ୍ତି।
1: हमारे सीमावर्ती गांवों में विकास की आकांक्षा और देशभक्ति की भावना, ये हम बराबर बराबर और कभी तो लगता है कि उनके लिए खुद से ज्यादा देश होता है। देश पहले बाकी सारी सुविधाएं बाद में, ये हमको सीमावर्ती गांवों में खास अनुभव आती है। और इसलिए उद्देश्य ये था कि देश के अलग अलग जिलों के युवा हिमाचल, उत्तराखंड और लद्दाख के गांवों की यात्रा करेंगे।
0: ସ୍ୱାଧୀନ ଭାବରେ ଏହି ଯାତ୍ରାରେ ସାମିଲ ହୋଇଥିବା ଯୁବତୀମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନଙ୍କର ସକ୍ରିୟ ଭାଗିଦାରୀ ଭାରତୀୟ ନାରୀଙ୍କ ଆତ୍ମବିଶ୍ୱାସ ଏବଂ ସାହସ ପ୍ରତୀକ। ଦେଶର ପ୍ରତ୍ୟେକ ଯୁବକ ଓ ବିଶେଷକରି ବାଳିକାମାନେ ଯେପରି ଆତ୍ମନିର୍ଭରଶୀଳତା ଏବଂ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ିବେ ସେଥିପାଇଁ ସରକାର ସଦାସର୍ବଦା ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଦ୍ୱାରା ଯୁବପିଢ଼ିମାନେ ଦେଶର ସୀମାନ୍ତ ଅଞ୍ଚଳର ସାମାଜିକ ଅର୍ଥନୈତିକ ସ୍ଥିତି, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶମୂଳକ ଲକ୍ଷ୍ୟଗୁଡ଼ିକୁ ପାଖରୁ ଅନୁଭବ କରିବାର ସୁଯୋଗ ପାଇଥାନ୍ତି। ଏହା ସହିତ ଏହା ସୀମାବର୍ତ୍ତୀ ଗ୍ରାମଗୁଡ଼ିକର କୌଶଳଗତ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଜାତୀୟ ଅଖଣ୍ଡତାକୁ ମଧ୍ୟ ସୁଦୃଢ଼ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାର୍ଗିଲ୍ ଦିବସ ଅବସରରେ ଭାରତୀୟ ସୈନିକଙ୍କର ଅସାଧାରଣ ସାହସ ଓ ବୀରତ୍ୱକୁ ମନେ ପକାଇଛନ୍ତି। ଏହା ଆମ ସମସ୍ତଙ୍କୁ ଗର୍ବିତ କରିଥାଏ ବୋଲି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତପକ୍ଷ ଆହ୍ୱାନକୁ ଭାରତୀୟ ସୈନିକମାନେ ମୁକାବିଲା କରିପାରିଥିଲେ। ସେମାନଙ୍କ ସାହସ, ଉତ୍ସାହ ଏବଂ ଦେଶପ୍ରେମକୁ ଆଜି ସମଗ୍ର ଭାରତ ପ୍ରମାଣିତ କରୁଛି। ଚଳିତ ବର୍ଷ ସେହି ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି। ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟରସାଇକେଲ ର୍ୟାଲି ଦ୍ରାସ୍ର କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ପହଞ୍ଚବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ୍, ଏହି ପ୍ରସଙ୍ଗରେ ମୋଟରସାଇକେଲ ର୍ୟାଲି ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିବାରେ ପିଭି ସିନ୍ଧୁଙ୍କ ସଫଳତା ଏବଂ ଲର୍ଡସ୍ଠାରେ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଥମ ଟେଷ୍ଟ ବିଜୟକୁ ପ୍ରଶଂସା କରିଛନ୍ତି। ହର୍ ଘର ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହା ଦେଶକୁ ଏକତ୍ରିତ କରିଥାଏ। ଅଗଷ୍ଟ 5 ତାରିଖ ପୂର୍ବରୁ ମାଇଙ୍କ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶ୍ରୀ ଯୋଶୀଙ୍କୁ ଏହି ପଦ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଶ୍ରୀ ଯୋଶୀ ମଧ୍ୟ ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱ ଜାରି ରଖିବେ। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରଣାଳୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଏବଂ ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିଶ୍ୱାସ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ସେ ସମୀକ୍ଷା ବୈଠକ କରି ମନ୍ତ୍ରଣାଳୟର ନୀତି, କାର୍ଯ୍ୟକାରିତା ଏବଂ ଜାରି ରହିଥିବା ପଦକ୍ଷେପ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ। ଶିକ୍ଷା ମନ୍ତ୍ରଣାଳୟ ଏକ ବୃହତ୍ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁ କାର୍ଯ୍ୟକାରୀ କରିବା

0: ସୁଯୋଗ ଦେବ। ଉଦ୍ଘାଟନୀ ସମାରୋହରେ ବାଜପେୟୀଙ୍କ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ମଧ୍ୟରେ 1919 ମସିହାରେ କାର୍ଗିଲ୍ ଯୁଦ୍ଧ ହୋଇଥିଲା। ଆଜି ସଂଗ୍ରହାଳୟ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଭାରତୀୟ ସେନା ସାହସ, ଶୌର୍ଯ୍ୟ ଓ ବଳିଦାନକୁ ଦର୍ଶାଉଥିବା ଅନେକ ଦୁର୍ଲଭ ଫଟୋ, ପୁରୁଣା ଭିଡ଼ିଓ, କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ବ୍ୟକ୍ତିଗତ ଚିଠି ଏଥିରେ ସ୍ଥାନ ପାଇଛି। ଏହି ଏଆଇ ହୋଲୋବକ୍ସରେ କୃତ୍ରିମ ବୁଦ୍ଧିମତା ଏଆଇ ପ୍ରଯୁକ୍ତିର ବ୍ୟବହାର କରାଯାଇ ମହାତ୍ମା ଗାନ୍ଧି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଅଟଳ ବିହାରୀ ବାଜପେୟୀ ଏବଂ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କର 3D ଛବି ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ପରିଦର୍ଶକମାନେ ମହାନ ବ୍ୟକ୍ତିତ୍ୱମାନଙ୍କ ବିଚାର ଏବଂ ଦର୍ଶନ ସମ୍ପର୍କରେ ସିଧାସଳଖ ଜାଣିପାରିବେ। ଚୀନ୍ର ଗାନ୍ସୁ ପ୍ରଦେଶରେ ଆକସ୍ମିକ ବନ୍ୟା ଆସିବା କାରଣରୁ 10 ଜଣଙ୍କର ମୃତ୍ୟୁ ଘଟିଛି। ଆଜି ନୋ ନାମକ ଏକ ପ୍ରଳୟଙ୍କରୀ ବାତ୍ୟା ଗୁଆଙ୍ଗଡୋଙ୍ଗରେ ସ୍ଥଳଭାଗ ଛୁଇଁବା ପରେ ଦେଶର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି 162 କିଲୋମିଟର ବେଗରେ ପବନ ବହିଥିଲା। ଚଳିତ ବର୍ଷ ଚୀନ୍ରେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ବାତ୍ୟା। ବାତ୍ୟା ଯୋଗୁଁ ଗୁଆଙ୍ଗଡୋଙ୍ଗରେ ବହୁ ସଂଖ୍ୟକ ବିମାନ ଏବଂ ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଚତୁର୍ଥ ସ୍ତରୀୟ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥିତିର ମୁକାବିଲା ଉଦ୍ଧାର କାର୍ଯ୍ୟ ପାଇଁ ବେଜିଂ ସରକାର 100 ନିୟୁତ ୟୁଆନ୍ ଆବଣ୍ଟନ କରିବା ସହ ପ୍ରଭାବିତ ଅଞ୍ଚଳକୁ ସ୍ୱତନ୍ତ୍ର ଦଳ ପଠାଇଛନ୍ତି। ପାକିସ୍ତାନରେ ମୌସୁମୀ ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 97ରେ ପହଞ୍ଚିଛି। ଗତ କିଛିଦିନ ମଧ୍ୟରେ 11 ଜଣ ମୃତ୍ୟୁ ହୋଇଥିବା ବେଳେ 25 ଜଣ ଆହତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ପୂର୍ବ ପଞ୍ଜାବ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଛନ୍ତି। ସେହିପରି ଦକ୍ଷିଣ ସିନ୍ଧ ଅଞ୍ଚଳରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଗ୍ଲାସ୍କୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ରିଷିକେଶ ସିଂ ଚରମ୍ବାମ୍ ପୁରୁଷ 60 କିଲୋଗ୍ରାମ ଭାର ଉତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ରିଷିକେଶ ନାଚ୍ରେ 121 କେଜି ଉତ୍ତୋଳନ କରି ଏକ ନୂତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ସେ ମଧ୍ୟ କ୍ଲିନ୍ ଆଣ୍ଡ ଜର୍କରେ 183 କେଜି ଉତ୍ତୋଳନ କରି ମୋଟ 264 କିଲୋଗ୍ରାମ ସହ ଖେଳ ଶେଷ କରିଥିଲେ। ମାଲେସିଆର ମହମ୍ମଦ ଅନିକ୍ କାସନ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସର୍ବମୋଟ 273 କିଲୋଗ୍ରାମ ରେକର୍ଡ ସୃଷ୍ଟି ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ କେନିଆର ଜୋସୁଆ ଅମୁଙ୍ଗ 260 କିଲୋଗ୍ରାମ ବର୍ଗର ସମଗ୍ର ଉତ୍ତୋଳନ ସହିତ ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କ୍ୱାସ୍ ଖେଳରେ ଅନନ୍ତ ସିଂଙ୍କୁ 2026 ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଥମ ଭାରତୀୟ ସ୍କ୍ୱାସ୍ ଖେଳାଳି ଭାବେ ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଛନ୍ତି। ଭାରତ ଜିମ୍ବାୱେ ପୁରୁଷ 3 T20 କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 192 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରୁ 81 ରନ୍ ସଂଗ୍ରହ କରିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମାଧ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 11 ଓଭରରେ 4 ୱିକେଟ୍ ହରାଇ 84 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ ଦେଶର ସାଂସ୍କୃତିକ ପରମ୍ପରାରେ ସାମୁହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। କାର୍ଗିଲ୍ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ବୀରତ୍ୱକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା। ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଚୀନ୍ରେ ବାତ ବନ୍ୟା ଯୋଗୁଁ 10 ଜଣଙ୍କ ମୃତ୍ୟୁ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଅନ୍ତିମ T20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 193 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ

0: ଦାଖଲ କରିପାରିବେ। ସେଥିପାଇଁ ଫର୍ମ ନମ୍ବର ଛଅ ସାତ ଏବଂ ଆଠର ବ୍ୟବହାର କରିବେ। ଫର୍ମ ନମ୍ବର ଛଅ ନିଜକୁ ଭୋଟର ଲିଷ୍ଟରେ ଯୋଗଦାନ କରିବା ପାଇଁ, ଫର୍ମ ନମ୍ବର ସାତ
1: ପଟେଲ ଅଟଳ ବିହାରୀ ବାଜପେୟୀ ଏବଂ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କର 3D ଛବି ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ପରିଦର୍ଶକମାନେ ମହାନ ବ୍ୟକ୍ତିତ୍ୱମାନଙ୍କ ବିଚାର ଏବଂ ଦର୍ଶନ ସମ୍ପର୍କରେ ସିଧାସଳଖ ଜାଣିପାରିବେ। ଚୀନ୍ର ଗାନ୍ସୁ ପ୍ରଦେଶରେ ଆକସ୍ମିକ ବନ୍ୟା ଆସିବା କାରଣରୁ 10 ଜଣଙ୍କର ମୃତ୍ୟୁ ଘଟିଛି। ଆଜି ନୋ ନାମକ ଏକ ପ୍ରଳୟଙ୍କରୀ ବାତ୍ୟା ଗୁଆଙ୍ଗଡୋଙ୍ଗରେ ସ୍ଥଳଭାଗ ଛୁଇଁବା ପରେ ଦେଶର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି 162 କିଲୋମିଟର ବେଗରେ ପବନ ବହିଥିଲା। ଚଳିତ ବର୍ଷ ଚୀନ୍ରେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ବାତ୍ୟା। ବାତ୍ୟା ଯୋଗୁଁ ଗୁଆଙ୍ଗଡୋଙ୍ଗରେ ବହୁ ସଂଖ୍ୟକ ବିମାନ ଏବଂ
0: ସେମାନେ ନିଜର ଦାବି ଉପସ୍ଥାପନ କରିପାରିବେ। ଏ ସମସ୍ତ ଦାବିକି ସବ୍ କଲେକ୍ଟର ଦାବି ପାଇବା ପରଦିନ ଠାରୁ ଶୁଣାଣି କରି 2/9/2000
1: ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 97 ପହଞ୍ଚିଛି। ଗତ କିଛି ଦିନ ମଧ୍ୟରେ 11 ଜଣ ମୃତ୍ୟୁ ହୋଇଥିବାବେଳେ 25 ଜଣ ଆହତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ପୂର୍ବ ପଞ୍ଜାବ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ 7 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 20 ଜଣ ଆହତ ହୋଇଛନ୍ତି। ସେହିପରି ଦକ୍ଷିଣ ସିନ୍ଧ ଅଞ୍ଚଳରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଗ୍ଲାସ୍କୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ରିଷିକେଶ ସିଂ ଚରମ୍ବାମ୍ ପୁରୁଷ 60 କିଲୋଗ୍ରାମ ଭାର ଉତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ରିଷିକେଶ ସ୍ନାଚ୍ରେ 121 କେଜି ଉତ୍ତୋଳନ କରି ଏକ ନୂତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ସେ ମଧ୍ୟ କ୍ଲିନ୍ ଆଣ୍ଡ ଜର୍କ୍ରେ 183 କେଜି ଉତ୍ତୋଳନ କରି ମୋଟ 264 କିଲୋଗ୍ରାମ ସହ ଖେଳ ଶେଷ କରିଥିଲେ। ମାଲ୍ପ ଦକ୍ଷତା ବିକାଶ କେନ୍ଦ୍ର ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷି ଓ ଜୀବିକା ପ୍ରକଳ୍ପ ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ସମେତ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ମାସିକ ସମୀକ୍ଷା ବୈଠକ ହୋଇଥିଲା। ବିଭିନ୍ନ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ
2: ସେ ପ୍ରଥମ ଭାରତୀୟ ସ୍କ୍ୱାସ୍ ଖେଳାଳି ଭାବେ ବିଶ୍ୱ ଜୁନିୟର ଚାମ୍ପିୟନସିପ୍ ଟାଇଟଲ ହାସଲ କରିଛନ୍ତି। ଭାରତ ଜିମ୍ବାୱେ ପୁରୁଷ 3-0 T20 କ୍ରିକେଟ ସିରିଜ୍ର ତୃତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ହୋଇଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 192 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରୁ 81 ରନ୍ ସଂଗ୍ରହ କରିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 11 ଓଭରରେ 4 ୱିକେଟ୍ ହରାଇ 84 ରନ୍ ସଂଗ୍ରହ କରିଛି।
1: ସ୍ୱାସ୍ଥ୍ୟକର୍ମୀ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
3: ସମୟ ଷ୍ଟୁଡ଼ିଓଗଡ଼ରେ ରାତି 7:30 ଆସନ୍ତୁ ଶୁଣିବା କୃଷକ ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ।
2: ଜିମ୍ବାୱେ ସମ୍ମୁଖରେ 193 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ

0: ହଁ, ଆପଣଙ୍କର ନୀଳହରିତ ଶୈବାଳ କିମ୍ବା ବିଜିଏ କିମ୍ବା ଆପଣଙ୍କର ଡୁଗ୍ରି ନାଲି ଏଗୁଡ଼ାକ ସବୁ ଜୈବିକ ହେଲେ କଣ, ସବୁଜ ଜୈବିକ ଭିତରେ ସବୁଜ ଖତ ଆସିଲା, ଜିଆ ଖତ ଆସିଲା, ଆପଣଙ୍କର ହାଣ୍ଡି ଖତ ଆସିଲା, ହେଲେ ଏଗୁଡ଼ାକର କାହା କୋଉଟା ପରିମାଣଟା ମୁଁ ଏମିତି କହୁଛି ବର୍ତ୍ତମାନ ବୁଝନ୍ତୁ, ଯଦି ଆପଣ ଆଜୋଲା କରିଛନ୍ତି ନିଜ ମାନେ ଘରେ ଆଜୋଲାଟେ କରିଛନ୍ତି, ଆଜୋଲା ଟାଙ୍କି ଆପଣ କରିଛନ୍ତି କି? ଟାଙ୍କି ଅଛି। ଆଜୋଲା ଆପଣଙ୍କର ଦୈନିକ କେତେ ଆସୁଛି ବାହାରୁଛି? ଟାଙ୍କିଟା ଆପଣଙ୍କର ଗୋଟେ କ୍ୱିଣ୍ଟାଲ ଯଦି ଉତ୍ପନ୍ନ ହୁଏ ସେଟାକୁ ଆପଣ ସମ୍ପୂର୍ଣ୍ଣ ମାତ୍ରାରେ ଦେଇପାରିବେ, ମେଜ ଧାନର ଏକ ପ୍ରତି ଦେଇପାରିବେ ବୁଝିଲେ କି? ସେଟା କେତେବେଳେ ଖତ କଲାବେଳକୁ, ଯେତେବେଳେ ପଡ଼ିଲିଂ କରୁନାହାନ୍ତି ଆପଣ ଖତ କଲାବେଳକୁ,
1: ସେତେବେଳେ
0: ସବୁଜ ଖତ ଯୋଉ ବରଗୁଡି ଛଣି ଧଣିଚା ଆପଣଙ୍କ ବର୍ଷିମ ଲୁସ୍ରେମ କିମ୍ବା ଏଇ ଯେକୌଣସି ଯେତେବେଳେ ଆପଣଙ୍କର ଏଇଟା କରୁଥିବେ ଜମି ପ୍ରସ୍ତୁତି ସମୟରେ ମେ ମାସ ଶେଷ ବେଳକୁ ଜୁନ୍ ମାସ ପ୍ରଥମ ବେଳକୁ ବୁଝିଲେ କି ନାହିଁ, ସେତେବେଳେ ଏ ଯୋଉ ଜିନିଷ ଗୁଡାକ ସବୁଜ ଖତ ଫୋପାଡ଼ି ଦେବେ ଜମିରେ, ଫୋପାଡ଼ି ଦେବେ ମାନେ କେତେ ଫୋପାଡ଼ିବେ ଆପଣ ଏଇଟାକୁ 25 kg ପର ହେକ୍ଟର ହିସାବରେ ଫୋପାଡ଼ି ଦେବେ ବୁଝିଲେ କି ନାହିଁ? ହ୍ୟାଲୋ, ହଁ, ଫୋପାଡ଼ି ଦେଲା ପରେ ଏଇଟା କଣ ହବ, ତାତେବେଳେ ଜୁନ୍ ମେ ଲାଷ୍ଟ କିମ୍ବା ଜୁନ୍ ଇଏ କଲାବେଳକୁ ଜୁଲାଇ ଫାର୍ଷ୍ଟ ବେଳକୁ ଇଏ ତାର ଗ୍ରୋଥଟା ଫାଟିକରି ଗଜା ହେଇକରି ସେ ଧୀରେ ଧୀରେ ବଢ଼ିବାକୁ ଲାଗିବ। ଜୁଲାଇ ପ୍ରାୟ ମଧ୍ୟ ଯେତେବେଳେ ବର୍ଷା ଆପଣ ରୋଇବା ଟାଇମ୍ କିମ୍ବା ଜୁଲାଇ ଶେଷ ଆଡ଼କୁ ଯଦି ରହୁଛନ୍ତି ସେଟାକୁ କଣ କରିବେ, ଖତ କରିକି ମିଶିବେ କେମିତି ନା 10 cm ପାଣି ଆପଣ ଜମିରେ ଥିବା ଦରକାର ବୁଝିଲେ ତ, ସେତେବେଳେ ଆଦୌ କରିଦେବେ, ଅତି ଦୂର ନାହିଁ 10 cm ପାଣି ବେଶୀ ଥିଲେ କାଢ଼ିଦେବେ ହେଲା କି, ଖତ କରିବେ କୋଉ ଜିନିଷଟା କଲି ଯୋଉଟା ସବୁଜ ଖତ। ହଁ, ଆଜୋଲାଟାକୁ କଣ କରିବେ, ଆଜୋଲାଟାକୁ ଜମି ଯଦି ଆପଣଙ୍କର ପ୍ଲେନ୍ ଅଛି ଭଲ କଥା, ନହେଲେ ଯଦି ଖାଲ ଟିପ ଅଛି ଛୋଟ ଛୋଟ କମ୍ପାର୍ଟମେଣ୍ଟ କରିବେ, କେତେ 10 ft 10 ft କମ୍ପାର୍ଟମେଣ୍ଟ କରିକି ଆପଣ କଣ କରିବେ 500 g ର 10 ft 10 ft ଯୋଉଟା କମ୍ପାର୍ଟମେଣ୍ଟ ଗୁଡା କରିବେ, 4 m ଧରନ୍ତୁ 2.5 m ଯୋଉଟା ବୁଝିଲେ କି ନାହିଁ, 10 ft 10 ft ଜମି ଭିତରେ କଣ କରିବେ ମାନେ ଆଜୋଲା 500 g ଯୋଉଟା ମାନେ ଅଧା କିଲୋ ହେଲା, 5 cm ପାଣି ଥିବ ତା ଭିତରେ ସେଟାକୁ ଛାଡି ରହିବା ପାଇଁ କାଦୁଅ କରିବେ, କାଦୁଅ କରିସାରିଲା ପରେ 2-4 ଦିନ ଛାଡି ସେଟା ଯେତେବେଳେ ସଢିବ ତାପରେ ରୁଆ ଷ୍ଟାର୍ଟ କଲେ।
2: ହଁ, ଆମେ ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ପ୍ରାଞ୍ଜଳ ଭାବରେ ବୁଝିବା, ଏ ଯୋଉ ଜୀବାଣୁ ସାର କହୁଛନ୍ତି, ଉଦ୍ୟା କୃଷି ହଉ କି ସାଧାରଣ କୃଷି ହଉ ଖରିଫ ହଉ, ଜୀବାଣୁ ସାର କଣ ସବୁ ଟାଇମ୍ ବ୍ୟବହାର କରିପାରିବା ନା ଜୀବାଣୁ ସାର ପ୍ରୟୋଗ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଚାଷବାସ ଅଛି ନା କଣ, ତା ବିଷୟରେ ଜାଣିବା?
0: ନାଇଁ ନାଇଁ, ଜୀବାଣୁ ସାର ପୁରା ମୁଁ କହିଲି ମାନେ ମୁଖ୍ୟତଃ ଆମର ଖାଦ୍ୟ ଭିତରେ ହେଲା ଭାତ ଡାଲି ତରକାରୀ କିମ୍ବା ରୁଟି ଡାଲି ତରକାରୀ, ଆପଣଙ୍କର ଭାତ ପାଇଁ ଆମର ମାନେ ଧାନ କିମ୍ବା ରୁଟି ପାଇଁ ଗହମ ଏଗୁଡ଼ାକ ପାଇଁ ଆମର ଜୀବାଣୁ ସାର ଆକାରରେ ଆମେ ଆସିଡୋବ୍ୟାକ୍ଟର ଆଜୋବ୍ୟାକ୍ଟର ଏଗୁଡ଼ାକ ୟୁଜ୍ କରିପାରିବା। ଆଉ ଡାଲି ଜାତୀୟ ପାଇଁ ବେସିକାଲି ରାଇଜୋବିୟମ୍ ଏଗ୍ରିକଲଚର ରାଇଜୋବିୟମ୍ଟାକୁ ଆମର ଡାଲି ଜାତୀୟ ପାଇଁ ସବୁ ଯେଉଁ ମଟର ମସୁର କୋଳଥ ହରଡ଼ ସବୁ ପ୍ରକାର ଡାଲି କିମ୍ବା ଚିନାବାଦାମ ଯେଉଁ ତୈଳବୀଜ ପାଇଁ ମଧ୍ୟ ଏଗୁଡ଼ାକ ଆମେ ସେମିତି ଜୀବାଣୁ ସାରର କୌଣସି ଗୋଟେ ସ୍ପେସିଫିକ୍ ନାହିଁ କି କୌଣସି ଆର କ୍ଷତିକାରକ କି ଏଇଟା କୌଣସି ସାଇଡ୍ ଇଫେକ୍ଟ ୟାର କୌଣସି ଜମି ଉପରେ କି ଗଛ ଉପରେ ସେମିତି କୌଣସି କୁପ୍ରଭାବ ନାହିଁ, ସେଥିପାଇଁ ୟାକୁ କଲଚରଟାକୁ ଆମେ ଯେକୌଣସି ଫସଲରେ ଯେମିତି ବି ମାନେ ବ୍ୟବହାର କଲେ ଉପଚାର କଲେ କୌଣସି ଆମର ହାନି ହେବାର କିମ୍ବା ନଷ୍ଟ ହେବାର କୌଣସି ଆମକୁ କ୍ଷତି କରିବାର ସମ୍ଭାବନା କି ସେଭଳି କିଛି କୁପ୍ରଭାବ ନଥାଏ।
2: ସାର ଆଉ ଗୋଟେ ଫୋନ୍ କଲ୍ ନେଇଯିବା।
3: ହ୍ୟାଲୋ,
2: ହ୍ୟାଲୋ, କିଷାନ ମାନେ କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର, କିଏ କହୁଥିଲେ, ନିଜ ପରିଚୟ ଦିଅନ୍ତୁ।
3: ପ୍ରିୟଙ୍କା
2: ବୋରିଗାଁରୁ ଫୋନ୍ କରିଛନ୍ତି ଆପଣ। ଆଜି ଆମ ଆକାଶବାଣୀ ଷ୍ଟୁଡିଓରେ ରବିଶଙ୍କର ମିଶ୍ର ସାର ଅଛନ୍ତି, ଆଜି ଆମେ ଜୈବିକ ଖତ ଓ ଜୀବାଣୁ ସାର ସମ୍ପର୍କରେ ଆଲୋଚନା କରୁଛୁ, କଣ ଜାଣିବାକୁ ଚାହୁଁଛନ୍ତି ପଚାରନ୍ତୁ।
3: ଜୈବିକ ଖତ ଆମର ଜୀବନ ସାର ବୋଲି ପାଉଛି, ସେ ପିଆଁ ଦେଇକି ଆମର ମାଟି ଟାଣ ହେଇଗଲାଣି ଜାଣିପାରୁଛି, ସେଥିପାଇଁ ଜୈବିକ ଖତ କେମିତି କଣ ଉପାୟରେ କଣ ପ୍ରୟୋଗ କରିବ ସେଟିକି ବୁଝେଇଲେ ମୋର ଟିକେ ଭଲ ହେଇଥାନ୍ତା।
0: ମ୍ୟାଡମ ନମସ୍କାର, ମୁଁ ହେଲି ରବିଶଙ୍କର ମିଶ୍ର, କ୍ଷେତ୍ର ପରିଚାଳକ ଭାବରେ କୃଷି ବିଜ୍ଞାନ କେନ୍ଦ୍ର।

0: ଦୋକାନ ସେଗୁଡ଼ାକ କିଲୋକୁ 20 ଗ୍ରାମ ହିସାବରେ ସେଥିରେ ଗୋଳି କରି ଦିଆଯାଏ, କିମ୍ବା ତାକୁ ଗୋଟେ ସ୍ଲୋରି ଆପଣ ତିଆରି କରିବେ ଯେ 200 ଗ୍ରାମର ସେ ଯୋଉ କଲଚରଟାକୁ 400 ml ପାଣିରେ ମିଶେଇକି ସେଟାକୁ କଣ କରିବେ, ବିହନଟାକୁ ତା ସାଙ୍ଗରେ ଗୋଳି ଦେଲା ପରେ କିଛି ସମୟ ଛାଇରେ ରଖିକି ସେଟାକୁ ତାପରେ ୟୁଜ୍ କରିବେ, ବୁଝିଲେ? ଯଦି ମାନେ ଯୋଉଗୁଡ଼ାକ ଶିମ୍ବ ଜାତୀୟ କିମ୍ବା ଡାଲି ଜାତୀୟ ଏଗୁଡ଼ାକ, ଆଉ ଯଦି ଧରନ୍ତୁ ଡାଲି ଜାତୀୟ ଯୋଉଗୁଡ଼ା କହିଲି, ଧରନ୍ତୁ ଧାନ ହେଲା, ମାଣ୍ଡିଆ ହେଲା, ମକା ହେଲା, ଛୁଆଁ, ବାଜରା, ଆଖୁ, ଏଗୁଡ଼ାକ ପାଇଁ ଯଦି କରିବେ ସେଇଭଳିଆ 20-30 ଗ୍ରାମର ଆପଣ ମାଜୋସ୍ପର୍ମ, ମାଇଟୋବ୍ୟାକ୍ଟର, ମେସୋବ୍ୟାକ୍ଟର ଏଗୁଡ଼ାକୁ ଗୋଟେ କେଜି ବିହନରେ, କିମ୍ବା ଆପଣଙ୍କର 250 ଗ୍ରାମ କଲଚରକୁ 400 ml ପାଣିରେ ମଞ୍ଜିରେ ୟୁଜ୍ କରିବେ। ଯଦି ଚାରା ପାଇଁ ୟୁଜ୍ କରୁଛନ୍ତି ସେଟା କ'ଣ କରିବେ, ଗୋଟେ କିଲୋ କଲଚରକୁ 5-10 ଲିଟର ପାଣିରେ ତାକୁ ଘୋଳଟା ତିଆରି କରିକି ରାତି ସାରା ସେଟା ବତୁରେଇବେ 8 ଘଣ୍ଟା ଧାନ ପାଇଁ, ଯଦି ତାପରେ ସେ ତଳିଟାକୁ ୟୁଜ୍ କରିବେ।
1: କିନ୍ତୁ ଆମେ ଯଦି ଆମ ଚାଷୀ ଭାଇ ଭଉଣୀଙ୍କର ଖର୍ଚ୍ଚାନ୍ତ ଦୃଷ୍ଟିରୁ ଦେଖିବା, ହେଲେ ଜୀବାଣୁ ସାର ପ୍ରୟୋଗରେ ବେଶୀ ଖର୍ଚ୍ଚ କରିବାକୁ ପଡିକି?
0: ରାସାୟନିକ ସାର ଅପେକ୍ଷା ଜୀବାଣୁ ସାରର ଖର୍ଚ୍ଚଟା ବହୁତ କମ୍ ଆସିବ।
1: ଆଚ୍ଛା,
0: ରାସାୟନିକ ସାର ଅପେକ୍ଷା ଜୀବାଣୁ ସାରର ପ୍ରୟୋଗଟା କମ୍ ଆସିବ। ଦ୍ୱିତୀୟରେ ଜୀବାଣୁ ସାର ଯେହେତୁ ଏଇଟା ଜୀବର ଅଣୁଟା, ଜୀବ ମାନେ ବ୍ୟାକ୍ଟେରିଆଲ କଲଚରଟା, ସିଏ କ'ଣ ନିଜ ଭିତରେ ମଲ୍ଟିପ୍ଲିକେସନ କରି ତାଙ୍କ ଅଭିବୃଦ୍ଧିଟା ନିଜେ ସେମାନେ ଷ୍ଟାର୍ଟ କରିଦେବେ। ଆମର ଯେମିତି ରାସାୟନିକ ଜିନିଷଟା ୟୁଜ୍ କଲା ମାନେ ମାଟିଟା ନିଜର ତାର ଷ୍ଟ୍ରକ୍ଚର, ତାର ଟେକ୍ସଚର, ତାର ଯୋଉ ମାନେ ସଂରଚନା, ମାଟିର ଯୋଉ ଗଠନଟା ନିଜେ ହରିଯାଉଛି ଦିନକୁ ଦିନ। ଯେମିତି ଆମେ କେମିକାଲ ମେଡିସିନ ଗୋଟେ ଖାଇଲା ମାନେ ଖାଦ୍ୟ ନିଜ ଦେହରେ କିଛି ନଥିବ, ଖାଲି ମେଡିସିନ ସବୁଦିନ ଖାଇ ଦେହଟା ନଷ୍ଟ ହେଇଯାଏ, ସେମିତି ଏଇଟା ଗୋଟେ ଆମେ ମାଟିକୁ ଖାଦ୍ୟ କୌଣସି ଜୈବିକ ଜିନିଷ କିମ୍ବା କୌଣସି ଆମେ ନା ଖତ ନା ଗୋବର ନା ସବୁଜ ଜିନିଷ ଦେଉଛେ, ଖାଲି ସବୁବେଳେ ସାର ବାହାର କରିବା ଦ୍ୱାରା କ'ଣ, ବର୍ତ୍ତମାନ ଲଙ୍ଗ ରନ୍ରେ ବହୁତ ଦିନ ଧରିକିରି ସାର ଗୁଡ଼ାକ ସେଇଟା ଗୋଟେ କେମିକାଲ ଜିନିଷଟା, ଆମେ ସେଇଟାକୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା ନଷ୍ଟ ମାନେ ଚିରାଚରିତ ଏଇଟା ନଷ୍ଟ ହେଇଯାଉଛି। ସେଇଥିପାଇଁ ଚିରନ୍ତନ କୃଷି ଯେଉଁଟା ଲଙ୍ଗ ରନ୍ରେ ଯେଉଁଟା ସଷ୍ଟେନେବଲ୍ ଏଗ୍ରିକଲଚର ପାଇଁ ଆମେ ଧୀରେ ଧୀରେ ଜୈବିକ ଜୀବାଣୁ ଏଇଗୁଡ଼ାକ ଉପରେ ଟିକେ ମାନେ ଫୋକସ୍ କରିବାକୁ ପଡିବ, ବ୍ୟାକ୍ କରିବାକୁ ପଡିବ, ଆସିବାକୁ ପଡିବ।
1: ସାର୍ ଆଉ ଗୋଟେ ଫୋନ୍ କଲ୍ ନେଇଯିବା ଆମେ।
0: ହଁ,
1: ହ୍ୟାଲୋ ହ୍ୟାଲୋ, କିଷାନ ମେ କାର୍ଯ୍ୟକ୍ରମ, ଆକାଶ ବ୍ରହ୍ମପୁର, କିଏ କହୁଛି, ନିଜ ପରିଚୟ ଦିଅନ୍ତୁ।
2: ମୁଁ ମିନତି ସେନାପତି କହୁଥିଲି କଲମପରାରୁ।
1: ଆଜି ଆମେ ଜୈବିକ ଖତ ଓ ଜୀବାଣୁ ସାର ସମ୍ପର୍କରେ ଆଲୋଚନା କରୁଛୁ, କଣ ଜାଣିବାକୁ ଚାହୁଁଛନ୍ତି ପଚାରନ୍ତୁ।
2: ହଁ ସାର୍, ନମସ୍କାର।
0: ନମସ୍କାର।
2: ହଁ ଆଜ୍ଞା, ମୁଁ କଣ କହୁଥିଲି ବୋଲେ, ମୁଁ ଯୋଉ ଏବେ ଜୈବିକ ସାର ସବୁ କିଲୋରେ ଦଉଛି, ଗୋଟେ ବୋଲେ ରୋଗ ପୋକ ନ ହବା ପାଇଁ ଯୋଉ ଡାଲିମ ଲଗେଇଥିଲି।
0: ଆଚ୍ଛା,
2: ହେଲେ ସେଥିରେ ଗୋବର, ଗୋମୂତ୍ର, କିଛି ରସୁଣ ଆଉ ଯୋଉ ପତ୍ର ଛଡା ପନିପରିବା ଚୋପା ସବୁ ପକେଇକି ତାର ମୁଁ ନିଜେ ନିଜେ ଗୋଟେ ଘର ପ୍ରସ୍ତୁତ କରିଥିଲି। ହେଲେ ସେଇଟା ସେ ବାଇଗଣ ଗଛରେ ହଳଦିଆ ପଡିଗଲା, ଏଗୁଡା ସବୁ ଦେଲା ପରେ କିଛି ଦିନ ପରେ ପୋକ ମରିଲା, ତାପରେ ଏବେ ହଳଦିଆ ପଡିଗଲା ଆଉ ଅନ୍ୟ ଗଛରେ ପୋକ ଲାଗିଲା।
0: ଏବେ ପ୍ରାୟ ଦେଖିବେ ଗଛ ଗୁଡାକ ସାଧାରଣତଃ ଏମିତି, କେବଳ ଆପଣଙ୍କର ନାଇଁ, ଗାଁ କମ୍ପ୍ଲେନ ଆସୁଛି ଯେ ଗଛ ମାନେ ଶୁଖି ଯାଉଛି, ହଳଦିଆ ପଡି ଯାଉଛି, ଗଛର ଯୋଉ ପତ୍ର ଫଳ ତାର ମାନେ ପାର୍ଶ୍ୱ ଏଗୁଡାକର ମାନେ ଶୁଖି ଶୁଖି ଆସୁଛି। ଆପଣ ଯୋଉ ଦେଇଥିଲେ ନିମାସ୍ତ୍ର କି ଯୋଉ କହୁଛନ୍ତି ମାନେ ପିଆଜ ରସୁଣ ଏଗୁଡା ଇଏ କରିକି ଭଲ ଜିନିଷ ସେଟା ଆପ୍ଲାଏ କରିଥିଲେ, ସେଟା ଜୈବିକ ଜିନିଷଟା ମାନେ କିଛିଟା ଆପଣଙ୍କର ମାନେ ଶୋଷକ ପୋକ କିମ୍ବା ଏ ଯୋଉ ପତ୍ର କଟା ଇଏ ଯୋଉ ପୋକ ଏଗୁଡାକୁ କଣ୍ଟ୍ରୋଲ କରିବା ପାଇଁ ଭଲ ଜିନିଷଟା ସେଟା ମୂଳ ହଁ ନାଇଁ ନାଇଁ କରିବନି ନାଇଁ ଲଙ୍ଗ ରନ୍ରେ ସେଟା ଶୁଣନ୍ତୁ, ଜିନିଷଟା କ'ଣ କି ବର୍ତ୍ତମାନ କଣ୍ଟିନ୍ୟୁସଲି ଯେତେବେଳେ ଆପଣ ଦେବେ ତାକୁ ରେଗୁଲାର ଇଣ୍ଟରଭାଲରେ ତାର ଟିକେ ଡୋଜ୍ଟାକୁ ବହୁଥିବେ, ବୁଝିଲେ କି? ଏ ଜିନିଷଟାକୁ ଅଧିକ ମାତ୍ରାରେ ଦେଲେ କିଛି ଆପଣଙ୍କର ନିମ୍ବ ତେଲ, କରଞ୍ଜ କିମ୍ବା ରସୁଣ କିମ୍ବା ହଳଦୀ ଏଗୁଡ଼ାକର କୌଣସି ପ୍ରକାରର ମାନେ ସାଇଡ୍ ଇଫେକ୍ଟ କିମ୍ବା ଖରାପ ନାଇଁ ନାଇଁ ଯୋଉ ସ୍ଲୋଇଟା ବନେଇଛନ୍ତି, ଯୋଉ ଘୋଳଟା ବନେଇଛନ୍ତି ତାର ମାତ୍ରାଟା ପାଣିରେ ମିଶେଇକି ଯୋଉ ସ୍ପ୍ରେ କରୁଛନ୍ତି ଟିକେ ଅଧିକା କରିଦିଅନ୍ତୁ। ଧରନ୍ତୁ ମୁଁ ନିମ୍ବଟାରେ ବନେଇଛି ସେଇଟା 3 ml ଦଉଛି, 5 ml ଦେବି, ବୁଝିଲେ କି?
2: ହେଲେ ଏ ଯୋଉ ଅପେକ୍ଷା ଜାଗା ଅଧିକ ମାତ୍ରାରେ କରିକି ଛିଞ୍ଚିବି।
0: ହଁ ହଁ, ଆପଣ ଦେଖିବେ ଆଉ କିଛି ଦିନ ପରେ କରିବେ, ଏଇଟା ଦେଲା ପରେ ଅଣ୍ଡ୍ରା ଫ୍ଲୋ ବର୍ତ୍ତମାନ ଭର୍ତ୍ତି ହେଉଛି, ମାଇ ଫ୍ଲୋ ଆସୁନି, ଏଇଟା ସବୁ ବର୍ତ୍ତମାନ ଗୋଟେ ମାନେ ଟେମ୍ପରେଚର ପାଇଁ ହେଉଛି, ବୁଝିଲେ କି ନାହିଁ? ବ୍ୟସ୍ତ ହେବାର ନାହିଁ,
2: ବେଶୀ ଫୁଲ ଆସିଛି, ଫୁଲ ଆସିଲେ ବି ଝଡି ଯାଉଛି।
0: ହଁ ସେ କହିଲି ପରା, ବର୍ତ୍ତମାନ ଫୁଲ ଝଡି ଯିବାଟା କିମ୍ବା ଆପଣଙ୍କର ମାନେ ପତ୍ର ଶୁଖି ଆସିବାଟା ଯୋଉ ଫ୍ଲାମିନ ମାନେ ପତ୍ର ଯୋଉ ଧାର ଆଡୁ ଶୁଖି ଆସିବାଟା।

0: ସେ ଆଉ ଥରେ ଯଦି ଝଡା ହଉଛି ଯୋଉ ଫୁଲ ଝଡା ପତ୍ର ଝଡା କି ଯୋଉ ଶୁଖି ଯାଉଛି ତା ପାଇଁ ଦେବେ ଯଦି ଦିଅନ୍ତୁ ଏଇ ଯୋଉ ଜିନିଷ ଗୁଡା କହିଲି ମାନେ ଆପଣଙ୍କର ଏ ଯୋଉ ବାୟୋଜାଇମ ହେବା କିମ୍ବା ଧନଜାଇମ ହେବା କିମ୍ବି ଯୋଉ ମାନେ ଫାଣ୍ଟା ବିପୁଲ ଏକୋଇଶ ଜିନିଷ ଗୋଟେ ଲିକ୍ୱିଡ କି ମିଶେଇକି ଦିଅନ୍ତୁ ପତ୍ର ସିଞ୍ଚନ କରିବେ ପତ୍ର ସିଞ୍ଚନ କରିବେ
1: ଜୀବାଣୁ
0: ସାର ଜୈବିକ ସାର ଜିନିଷଟା ହଉଛି କଣ କି ମାନେ ଜୈବିକଟା ହଉଛି ଗୋଟେ ମାନେ ଖତ ଜିନିଷଟା ଧରନ୍ତୁ ଜିଆ ଖତ ଆପଣଙ୍କର ବାୟୋ ଫର୍ଟିଲାଇଜର ଟା ଗୋଟେ ମାନେ ଏଇଥିରେ ଜୀବାଣୁ ନିଜେ କଲଚରଟା ଜୀବାଣୁ ସାର ନିଜେ ୟୁଟିଲାଇଜ ହଉଛି ଯେକୌଣସି ଗୋଟେ ବ୍ୟାକ୍ଟେରିଆ ରାଇଜୋବିୟମ ଗୋଟେ ବ୍ୟାକ୍ଟେରିଆ ଆଜୋସ୍ପେରିଲମ ଗୋଟେ ବ୍ୟାକ୍ଟେରିଆ ଆଜୋଟୋବ୍ୟାକ୍ଟର ଗୋଟେ ବ୍ୟାକ୍ଟେରିଆ ଗୋଟେ ନିଜେ ସିଏ ଜୀବର ଜୀବାଣୁଟେ ନିଜେ ବ୍ୟାକ୍ଟେରିଆଟେ କିନ୍ତୁ ଏଇ ଜୈବିକ ଖତ ଜିନିଷଟା କଣ ହେଲା ଜିଆ ଦ୍ୱାରା ପ୍ରଡକ୍ଟ ଗୋଟେ ତାର ଜିଆ ଦ୍ୱାରା ପ୍ରଡକ୍ଟ ହେଇଥିଲା କିମ୍ବା ଧରନ୍ତୁ ଆମର ସବୁଜ ଖତଟା ହଉଛି କଣ ତାକୁ ନେଇ ବ୍ୟବହାର ହଉଛି ସେ ଜିନିଷଟା ତାର ମାନେ ନିଜର କଣ୍ଟ୍ରିବ୍ୟୁସନ ତାଙ୍କର ନିଜର ସେମାନେ ଗୋଟେ ପ୍ରଡକ୍ଟରେ ନିଜେ ଜୀବାଣୁ କଲଚରଟା ନିଜେ ମାନେ ଇନଭଲ୍ଭ ହଉଛି ଏଥିରେ ଆର ମଲ୍ଟିପ୍ଲିକେସନ ହବ ଇଏ ବଢି ଚାଲିବ ନିଜର ଯେହେତୁ ସେ ଗୋଟେ ଅଣୁଜୀବଟେ ସେ ତାର ବଂଶବୃଦ୍ଧି କରିଚାଲିବ କି ସବୁଜ ଖତଟା କୌଣସି ଜୈବିକ ଖତଟା କଣ ଗୋଟେ ଗାଈ ଗୋବରଟା କି କମ୍ପୋଷ୍ଟଟା ସେଟା ଗାଈ ଦ୍ୱାରା ହେଲା ଆମେ ବ୍ୟବହାର କରିଦେଲେ ତାର ଜମିରେ ପଡ଼ିଗଲା ପୁଣି ଥରେ ଆଉ ଥରେ ନଦେଲା ମାନେ ସେ ତାର ଧୀରେ ଧୀରେ ବୁଝିଲେ ସେମିତି ଆପଣଙ୍କର ସବୁଜ ଖତ କଣ ଯେକୌଣସି ବ୍ଲୁ ଗ୍ରୀନ ଆଜି ହେଇଗଲା କି ନୀଳ ହରିତ ଶୈବାଳ ହେଇଗଲା ବିଜି ହେଇଗଲା କି ଆମର ପରଗୁଡ଼ି ଛଣି ଏଗୁଡ଼ାକ ଥରେ ମାଟିରେ ମିଶିଗଲା ପରେ ଆମେ ପୁନର୍ବାର ଏକ ଥରେ ଉଦ୍ଧାର କରିପାରିବା କି ଆଉ ଥରେ ପୁଣି ଥରେ ନୂଆ ବିହନ ଲଗାଇବାକୁ ପଡ଼ିବ ଆଚ୍ଛା ରାସାୟନିକ ଜିନିଷ ଆପଣ ଭିତରେ ଯୋଉଟା ପଚାରିଲେ ରାସାୟନିକ ଜୈବିକ ଖତ କରୁଛି ସେଥିରେ ରାସାୟନିକ ତାର ଇନଭଲ୍ଭମେଣ୍ଟଟା ମାନେ କଣ ରହିଲେ କେମିତି ଏଇଟା ଉପକାରୀ ହବ ନା ଉପକାରୀ ଏବେ ଦେଖନ୍ତୁ ରାସାୟନିକ ସାରଟା ଆମେ ସାଙ୍ଗେ ସାଙ୍ଗେ ଅଧିକ ଅମଳ ପାଇଁ କୌଣସି ମାନେ ଇମିଡିଏଟ୍ ଇନ୍ଷ୍ଟାଣ୍ଟ ରେଡି ଗୋଟେ ଇଫେକ୍ଟ ପାଇଁ ଆମେ ଯେକୌଣସି ଗୋଟେ କେମିକାଲ ଜିନିଷଟାକୁ ଆମେ ଯେମିତି ଏଲୋପାଥି ମେଡିସିନଟେ କିନ୍ତୁ ଲଙ୍ଗ ରନ୍ରେ ସେଇଟା କ'ଣ କରୁଛି ଆମେ ଧରନ୍ତୁ ସବୁଦିନ ଯଦି ଗୋଟେ କେମିକାଲ ମେଡିସିନଟେ ଖାଇବା ସେଭଳିଆ ଗଛ ପାଇଁ ସବୁଦିନ ଆମେ ବର୍ତ୍ତମାନ ମାଟିରେ କେମିକାଲ ଜିନିଷଟାକୁ ୟୁଜ୍ କଲେ ପରିବେଶଟା ବି ନଷ୍ଟ ହେଇଗଲାଣି ମାଟିଟା ବି ନଷ୍ଟ ହେଇଗଲାଣି ଏ ବିଭିନ୍ନ ପ୍ରକାର ରୋଗ ହେଉଛି ଯେଉଁଗୁଡ଼ା କି ଆମେ ତା ଡୋଜ୍ ବଢ଼େଇଲେ ବି ବର୍ତ୍ତମାନ ନା ସେ ରୋଗ ଗୁଡାକ କମୁଛି କି ଥମୁଛି ରିସର୍ଚ୍ଚ କରିକି ବିଭିନ୍ନ ପ୍ରକାର କେମିକାଲ ଗୁଡାକ ୟୁଜ୍ ବି ବାହାରି ବହୁତ ଗୁଡ଼ିଏ ବାହାରୁଛି କିନ୍ତୁ ସେଗୁଡ଼ାକର ମାନେ ସେମିତି କୌଣସି ସ୍ଥିରତା ଆସୁନି କି ଧୀରେ ଧୀରେ ଆଟଲିଷ୍ଟ ମାନେ କମର୍ସିଆଲ ପର୍ପଜରେ ଲୋକ କ'ଣ କରୁଛନ୍ତି ଅଲଗା କନଜପ୍ସନ ନିଜ ଖାଇବା ପାଇଁ ଯୋଉ ଜିନିଷଟା କରୁଛନ୍ତି ସେଟା କମସେ କମ ଜୈବିକ କରନ୍ତୁ ଏତିକି ଗୋଟେ ମାନେ ଅନୁରୋଧ ହେବ
1: ନାଇଁ ନାଇଁ ସାର୍ ଆମେ ନିଜ ପାଇଁ ହଉ କିମ୍ବା ବିକିବା ପାଇଁ ହଉ ଜୈବିକ ସାର ପ୍ରୟୋଗ କରିବା ଭଲ ନା
0: ଭଲ ସେଟା ଉତ୍ତମ ସେଟା ଅତି ଉତ୍ତମ ଯଦି ସେତିକି ଆମେ କରିପାରିବା ସେଟା ତ ମାନେ ୱେଲ୍ ଆଣ୍ଡ ଗୁଡ୍ ଭଗବାନଙ୍କର ସେତିକି ଅବଦାନ ଆମ ପ୍ରତି ଯଦି ସେତିକି ରହିଛି ତାହେଲେ ଅତି ସୁନ୍ଦର କଥା ଯଦି ଜୈବିକ ମାନେ ଆମେ କରିପାରୁଛେ ଏବେ ବର୍ତ୍ତମାନ ଲୋକ ଏତେ ମାତ୍ରାରେ ଅଳସୁଆ ହେଇଗଲେଣି ଆଉ ଏତେ ମାତ୍ରାରେ ମାନେ ଚାଷ ପ୍ରତି ବିତୃଷ୍ଣା ପଳେଇ ଆସିଲାଣି ଯେ ସେମାନେ ରାସାୟନିକ ଜିନିଷଟାକୁ ଏତେ ଆଡାପ୍ଟେବିଲିଟିଟା ବଢ଼ିଗଲାଣି ସେମାନେ କେମିକାଲ କେମିତି ଶୀଘ୍ର ହେଇଯିବ ପଡ଼ିଗଲା ଶୀଘ୍ର ବାହାରିବ କମ୍ ଦିନରେ ଅମଳ ହବ କମ୍ ମାନେ ଅବଧିର କିସମ ଏଗୁଡ଼ାକ ଉପରେ ସେମାନେ ବେଶୀ ଫୋକସ୍ କରୁଛନ୍ତି ରାଧାକି ଯୋଉଗୁଡ଼ାକ ଆମର ପୁରୁଣା କିସମ ଗୁଡାକ ଯୋଉଗୁଡ଼ାକ ଭଲ ଜିନିଷ ଗୁଡାକ ବରଂ ଟିକେ ଅଧିକା ସମୟ ଯାଉ କି ଗୋରୁ ଗାଈ ଦ୍ୱାରା ଖତ ଇଏ ହଉ କି ମାନେ ଜମିରେ ଚାଷ କଲା ଆଗରୁ ଯେମିତି ସବୁଜ ଖତ ଗୁଡାକର ବ୍ୟବହାର ଚାଲିଥାଏ କି ସବୁଜ ଖତ ଯୋଉଗୁଡାକ ମାନେ ଧନିଚା ହେଲା ସନହେମ୍ପ ହେଲା କି ଆମର ବର୍ଷିମ ହେଲା ଲୁସରନ ହେଲା ଏଗୁଡ଼ାକ ବ୍ୟବହାର କରିକି ଖତ କରିକି ସେମାନେ କେମିତି ବାୟୁମଣ୍ଡଳ ଯବକ୍ଷାର ଯାନଟାକୁ ଆସିକି ମାଟି ଭିତରେ ରହିପାରିବେ ସେଇଟା ଗଛକୁ ଯିବାଇବେ ସେ ଜିନିଷ ଉପରେ ଆଉ କିଏ ଏତେ ମାନେ ଆୱାରନେସ୍ଟା ସଚେତନତା କମି କମି ଯାଉଛି ସେମାନଙ୍କର ସେଇଟା ଯଦି ହେଇପାରିଲେ ଭଲ କଥା ଯଦି ଜୀବାଣୁ ସାର ଗୋଟେ ଏଭଳିଆ ଜିନିଷ ଯଦି ଆମେ ଦେଖନ୍ତୁ ସେଟାକୁ ମାତ୍ରାଧିକ ଏବେ ଯୋଉଭଳିଆ ଖରା ହଉଛି ସେ ଜାଗାରେ ଯଦି ସୂର୍ଯ୍ୟ କିରଣ ଠୁ ଆମେ ତାକୁ ଏକ୍ସପୋଜ୍ କରିଦେବା ସେଗୁଡ଼ାକ ଯେ କଲଚର ଗୁଡାକ ବ୍ୟାକ୍ଟେରିଆଲ କଲଚର ଗୁଡାକ ବେଶୀ ଟେମ୍ପରେଚର ସେମାନେ ସମ୍ଭାଳି ପାରିବେନି ସେଗୁଡ଼ାକ ସେଥିପାଇଁ ତାଙ୍କୁ ଗୋଟେ କମ୍ପାରେଟିଭଲି ଥଣ୍ଡା ଜାଗା ଗୋଟେ ଅଳ୍ପ ମାନେ 28-30 ଡିଗ୍ରୀ ସେଣ୍ଟିଗ୍ରେଡ୍ ହେଲେ ତାଠୁ ଅଧିକା ଟେମ୍ପରେଚର ଗୁଡାକ ବଢ଼ିଗଲେ ଧରନ୍ତୁ 40-50 ଆଡ଼କୁ ବେଶୀ ଆମର ଯେମିତି ବର୍ତ୍ତମାନର ଗରମ ପଡ଼ୁଛି ସେଗୁଡ଼ାକ ଜାଗାରେ ସେମାନେ ବେଶୀ ସମୟ ରହିପାରିବେନି ସେଥିପାଇଁ ତାକୁ ମାଟିରେ ଯଥାଶୀଘ୍ର ବ୍ୟବହାର ମାନେ ଖୋଲିଲା ମାନେ ସେ ଜିନିଷ ଗୁଡ଼ା ବ୍ୟବହାର କରିଦେବା ଦରକାର ଆମେ ଯେମିତି ସାର କିମ୍ବା ପେଷ୍ଟିସାଇଡ୍ ଗୁଡାକୁ ରଖିଦେଉଛେ ଖୋଲିକରି କିଛି ଦିନ ୟୁଜ୍ କରିବା

0: ମାନେ ଛୋଟ ପ୍ଲାଷ୍ଟିକ ଗୋଟେ ମିଳୁଛି, ସେଇଟାକୁ ତାର ମାନେ ଲମ୍ବଟା 20 ଫୁଟ ରହୁଛି ଆଉ 2 ଫୁଟରୁ 5 ଫୁଟର ମାନେ ପ୍ରସ୍ଥ ଉଚ୍ଚତା 2 ଫୁଟ ପ୍ରାୟ ରହୁଛି। ସେଥିରେ ଆମେ କ'ଣ କରିବା, 50 କେଜି ଖଣ୍ଡେ ମାଟି, ଧରନ୍ତୁ 50 କେଜି ଖଣ୍ଡେ ମାଟି ତଳେ ଦେଲା ପରେ ସେଥିରେ 8ରୁ 10 କେଜି ଗୋବର, ମଇଁଷି ହଉ ଗାଈ ହଉ, ଗୋବରର ଗୋଟେ ଘୋଳ 15 ଲିଟର ପାଣି ଘୋଳ ତିଆରି କରିକି ତା ଉପରେ ଦବା। ଦେଇସାରିଲା ପରେ ମାନେ 15 ସେଣ୍ଟିମିଟର ଉପରୁ ଛାଡ଼ିକିରି ପାଣି ସେଥିରେ ଭର୍ତ୍ତି କରିବା। କରିସାରିଲା ପରେ ଅଳ୍ପ ସେଥିରେ ସିଙ୍ଗିଲ ସୁପର ଫସ୍ଫେଟ୍ ମୁଠେ ଖଣ୍ଡେ ପକେଇ ଦେଇକିରି ଆମର ଆଜୋଲା ସେଥିରେ 500 ଗ୍ରାମ ଖଣ୍ଡେ ଛାଡ଼ିଲା ପରେ ସେଟାକୁ 15 ଦିନ ପରେ ଆମେ ସେଥିରୁ ଆଜୋଲାର ମାନେ ପୁନଃ ବ୍ୟବହାର କରିପାରିବା, ଯେ 2 କେଜି ଲେଖା ପ୍ରତିଦିନ ସେଥିରୁ ପାଇପାରିବା।
1: ଆଜି ତ ଆମେ ଯେ ଜୈବିକ ଖତ ସାର ବିଷୟରେ ଆଲୋଚନା କଲେ,
0: ଆଜ୍ଞା
1: ଆମେ ଏସବୁ ପାଇଁ କଣ ଟିକେ ସତର୍କତା ବି ଅବଲମ୍ବନ କରିବାର ଆବଶ୍ୟକ?
0: ସତର୍କତା ଚିରନ୍ତନ କୃଷି ବା ସ୍ଥାୟୀ କୃଷି ସଷ୍ଟେନେବୁଲ ଏଗ୍ରିକଲଚର, ଏଇଟା ମାନେ ଚିରାଚରିତ ଆମେ କେମିତି ଏଗ୍ରିକଲଚରଟାକୁ ମାନେ କଣ୍ଟିନ୍ୟୁ ରଖିପାରିବା। ଧରନ୍ତୁ କୌଣସି ପ୍ରକାର ଆମର ପରିବେଶ ବର୍ତ୍ତମାନ ଦୂଷିତ ହେଲାଣି, ପାଣି ଦୂଷିତ ହେଲାଣି, ମାଟି ଦୂଷିତ ହେଲାଣି, ଏସବୁକୁ ଏଡ଼େଇକି ମାନେ ଶୁଦ୍ଧ କରିକି ବଜାୟ ରଖିକି କେମିତି ଆଗକୁ ବଢ଼ିପାରିବା ଚାଷବାସ କାର୍ଯ୍ୟକ୍ରମରେ, ସେ ଉଦ୍ଦେଶ୍ୟରେ ଧରନ୍ତୁ ଏ ଜୀବାଣୁ ସାର କିମ୍ବା ଜୈବିକ ସାରର ଖାଦ୍ୟ ଗଛ ପାଇଁ ଖାଦ୍ୟ ଆକାରରେ ମାନେ 3 ପ୍ରକାର ଆମେ ରାସାୟନିକ ସାର, ଜୈବିକ ସାର, ଜୀବାଣୁ ସାର ଏହା ବ୍ୟବହାର କରିଥାଉ। ରାସାୟନିକ ସାର ପରିସ୍ଥିତି ବର୍ତ୍ତମାନ ସମସ୍ତଙ୍କୁ ଆଉ କିଛି ମାନେ ଲୁଚେଇଲା ଭଳିଆ ନାହିଁ, ସମସ୍ତେ ଜାଣିସାରିଲେଣି ଯେ ବର୍ତ୍ତମାନ ପରିବେଶ ପରିସ୍ଥିତି, ମାଟି, ପାଣି, ପବନ ସବୁ ନଷ୍ଟ ହୋଇଯାଉଛି। ବାରମ୍ବାର ଆମେ ବିଭିନ୍ନ ପ୍ରକାର ପେଷ୍ଟିସାଇଡ୍ ଆଉ ରାସାୟନିକ କେମିକାଲ ଫର୍ଟିଲାଇଜର ଗୁଡ଼ାକ ୟୁଜ୍ କରିବା ପରେ ସେଥିପାଇଁ ଜୈବିକ ଚାଷ, ଜୈବିକ ଚାଷରେ ଆମର କ'ଣ ହେଉଛି ମାନେ ଜିଆ ଖତ ହେଲା, ସବୁଜ ଖତ ହେଲା, କିମ୍ବା ମାନେ ହାଡ଼ି ଖତ ହେଲା, କିମ୍ବା ଧରନ୍ତୁ ବରଗୁଡ଼ି ଧନିଚା ଛଣି ବସିମ ମିଶ୍ରଣ ଏଗୁଡ଼ାକୁ ମାଟିରେ ମିଶେଇକି ଆମେ ବିଭିନ୍ନ ଜୈବିକ ଖତ ଉପଯୋଗ। ଜୀବାଣୁ ସାର ଗୋଟେ ମାନେ ଏଇଟା ହୁଟେରିଆଲ କଲଚର ଗୋଟେ ଦକ୍ଷ କୁଶଳୀ ମାନେ ଅଣୁଜୀବଙ୍କର ସମୂହ, ଯେଉଁଟାକୁ ଆମେ ୟୁଜ୍ କରିକିରି କେମିତି ମାଟି ଆଉ ମାନେ ପରିବେଶକୁ ଫସଲକୁ ପୁନରୁଦ୍ଧାର କରିପାରିବା ସେ ଉପରେ ମାନେ ପୁଣି ଥରେ ଏକତ୍ରିତ ହେଲେ। ଆଉ
1: ସାର୍ ଆଜି ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଦେଇ ଆମ ଆକାଶବାଣୀ ଷ୍ଟୁଡିଓକୁ ଆସିଲେ, ଜୈବିକ ଖତ ଜୀବାଣୁ ସାର ସମ୍ପର୍କରେ ଆଲୋଚନା କଲେ, ଆମ ଚାଷୀ ଭାଇ ଭଉଣୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଲେ। ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀର ହାଲୋ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ, ନମସ୍କାର।
0: ନାଇଁ ମୁଁ ବି ଶେଷରେ ଯିବା ଆଗରୁ ପୁନଃ ଆକାଶବାଣୀ ଓ ତା ଟିମ୍କୁ ମାନେ ସୌହୃଦୟରୁ ଅଶେଷ ଧନ୍ୟବାଦ ଦେବି ଯେ ଏପରି ଏକ ସୁନ୍ଦର ଆଉ ନିତାନ୍ତ ଆବଶ୍ୟକ କାର୍ଯ୍ୟକ୍ରମରେ ଯୋଗଦାନ କରିବାର ସୁଯୋଗ ମୁଁ ପ୍ରଦାନ କରିଥିବାରୁ ମୁଁ ଆପଣଙ୍କ ପାଖରେ ଋଣୀ। ଧନ୍ୟବାଦ, ନମସ୍କାର।
1: ନମସ୍କାର ସାର୍। ହେଲେ ଭାଉଜ ଶୁଣିଲ ନା?
2: ହଁ ହଁ ଆଜ୍ଞା, ତ ପୁରା ଜୈବିକ ଖତ ଉପରେ କହିଲେ, କେମିତି ଖତ ପ୍ରସ୍ତୁତ କରିବ, ଖତଟା ଜମି ପାଇଁ କେତେ ଉପଯୋଗୀ, ଆଉ ଆହୁରି ଗୁଡାଏ କଥା ମୁଁ ଜାଣିନଥିଲି। ହେ ଉର୍ବର ମାଟି ପାଇଁ କେତେ ଦରକାର ସେଇଟା ତ ସବୁ ଗୁରୁତ୍ୱପୂର୍ଣ୍ଣ କଥା କହିଲେ। ଆଉ
1: ନାଇଁ ଠିକ କଥା କହିଲେ, ରାସାୟନିକ ସାର ଆମେ ପ୍ରୟୋଗ କରିକି ଯୋଉ ଆମେ ମାଟିର ଉର୍ବରତା ଆସ୍ତେ ଆସ୍ତେ ହ୍ରାସ କରଉଛନ୍ତି, ତେଣୁ ଏବେ ସମୟ ଆସିଛି ଆମେ ଜୈବିକ ଖତର ପ୍ରୟୋଗ କରିବାର ନା ନାଇଁ ଭାଉଜ?
2: ହଁ ହଁ ହଁ, ବୋଲେ ରାସାୟନିକ ଖତ ପ୍ରୟୋଗ କଲେ ମାନେ ଆମ ଜମିଟା କଣ ହଉଛି, ଉର୍ବର ଜାଗାରେ କ୍ଷାରୀୟ ହୋଇଯାଉଛି, ମାନେ ବଧିର ପଡିଯାଉଛି। ଆଉ ଯାହା ଫସଲ ହବ ଆମେ ଖାଇଲେ ମଧ୍ୟ ଆମ ଦେହ ପାଇଁ କ୍ଷତି ହଉଛି।
1: ହଁ ହଁ ହଁ, ହେଲେ ଭାଉଜ ବୁଝିଲ କି, ଆଜି ତ ମହାପ୍ରଭୁଙ୍କର ଅଧରବଣା ନୀତିଟା।
2: ହଁ ହଁ, ତମେ ବଢିଆ ବୁଲି ପଳେଇ ଆସିଲ ପୁରୀ। ଆଉ
1: ଯାଇଥିଲି ଆଜି, ଆମର ବାସନ୍ତି କହିଛି ଆସିଲେ ଯିବା ଏଇଠି ଯିବା ପାଖକୁ ଜଗନ୍ନାଥ ମନ୍ଦିର ଯାଇକିରି ଅଧରପଣା ନୀତି ଦେଖିବା ବୋଲି।
2: ହଁ ହଁ, ହଉ ଆଜିର ବୈଠକ ଏଇଠି ରଖିବା।
1: ହଉ ହଉ, ଚାଲ ଚାଲ।

ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ। ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରିଦିଏ। କାର୍ଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା। ସେମାନେ ଭାରତ ମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଦେଲେ। ଆଜି କାର୍ଗିଲ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, ଆଜି ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ ତାହା ନୁହେଁ, ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ। ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ଆରମ୍ଭ କରାଯାଇଛି। 14 ଜୁଲାଇରୁ ଦିଲ୍ଲୀର ନ୍ୟାସନାଲ ୱାର୍ ମେମୋରିଆଲଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସର କାର୍ଗିଲ ୱାର୍ ମେମୋରିଆଲ ପର୍ଯ୍ୟନ୍ତ ଯିବ। ଏହାର ବାର୍ତ୍ତା ହେଉଛି ୱାନ୍ ରାଇଡ୍ ୱାନ୍ ନେସନ୍ ୱାନ୍ ସାଲ୍ୟୁଟ୍। ଏହି ଯାତ୍ରା ଆମକୁ ମନେ ପକାଇ ଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ

ଶିଖର ଆଡ଼କୁ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରେ ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠି ବ୍ରହ୍ମୋସ୍ ଏବଂ ଅସ୍ତ୍ର ମିଜାଇଲ୍ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା। ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ି ଚାଲିଛି। ଆସନ୍ତୁ, ଏହି କାର୍ଗିଲ୍ ବିଜୟ ଦିବସ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହିତ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। ବର୍ଷା ଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ଅନୁରୋଧ କରିଥିଲି। କ୍ୟାଚ୍ ଦ ରେନ୍ର ବାର୍ତ୍ତା ବହୁତ ସ୍ପଷ୍ଟ, ଯେଉଁଠାରେ ବି ବର୍ଷା ହେଉ, ଯେତେବେଳେ ବି ବର୍ଷା ହେଉ, ସେହି ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ତେଣୁ ଜୁଲାଇ 4 ତାରିଖରୁ ସାରା ଦେଶରେ ଗୋଟିଏ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବର୍ଷା ଜଳ ସଂରକ୍ଷଣ, ଗ୍ରାଉଣ୍ଡ ୱାଟର ରିଚାର୍ଜ, ପୁରୁଣା ଜଳସ୍ରୋତଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ବନ୍ଦ ପଡ଼ିଥିବା ବୋରୱେଲ୍ ଏବେ ଗ୍ରାଉଣ୍ଡ ୱାଟର ରିଚାର୍ଜର ମାଧ୍ୟମ ସାଜିଛି। ବନ୍ଧୁଗଣ, ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ପ୍ରାୟ 1500 ପୁଷ୍କରିଣୀ ଖନନ କରାଯାଇଛି। ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ କରାଯାଇଛି। ମହାରାଷ୍ଟ୍ରର ନାସିକରେ ବହୁମାତ୍ରାରେ ଜଳ ସଂରକ୍ଷଣର କ୍ଷମତା ବିକଶିତ ହୋଇଛି। ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମ ପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରାଯାଉଛି। ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାନ୍ତି। ଛତିଶଗଡ଼ର କୋର୍ବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି। ଆସନ୍ତୁ ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା, ପାଣିର ପ୍ରତିଟି ବୁନ୍ଦାକୁ ସଂରକ୍ଷିତ କରିବା। ଆଜି ସଞ୍ଚୟ କରାଯାଇଥିବା ପ୍ରତ୍ୟେକ ବୁନ୍ଦା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ପୁଞ୍ଜି। ମୋର ପ୍ରିୟ ଦେଶବାସୀଗଣ, ମାତ୍ର କିଛି ଦିନ ପୂର୍ବେ ଗ୍ଲାସ୍ଗୋଠାରେ କମନୱେଲ୍ଥ ଗେମ୍ସ ଆରମ୍ଭ ହୋଇଛି। ପ୍ରତ୍ୟେକ ଦେଶବାସୀ ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି। ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହା ହିଁ ସେମାନଙ୍କ କାମନା। ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଜାପାନ ଓପନ୍ର ଟାଇଟଲ୍ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ନେଇ ସାରା ଦେଶ ଗର୍ବ କରୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ଏହା ଏକ ଐତିହାସିକ ବିଜୟ। ଆମ ଦଳ 270 ରନ୍ର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି। କିନ୍ତୁ କଥା କେବଳ ଏତିକି ନୁହେଁ, ଲର୍ଡସର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍। 1983ରେ ଏହି ମଇଦାନରେ ଭାରତ ନିଜର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ଏବେ ଆମର ନାରୀ ଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି। ବନ୍ଧୁଗଣ, କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ। କେରଳମରେ ଏର୍ଣ୍ଣାକୁଲମର ସାଉଥ୍ ଚିତୁରରେ କ୍ରୀଡ଼ା କ୍ଷେତ୍ରରେ ଏଭଳି ଗୋଟିଏ ପ୍ରଚେଷ୍ଟା ବିଷୟରେ ଜାଣିବାକୁ ପାଇଛି। ସେଠାକାର ଗୋଟିଏ ସ୍କୁଲରେ ସଂସ୍କୃତ କ୍ଲବ୍ ରହିଛି। ଏଠାକାର ଶିକ୍ଷକ ଅଭିଳାଷ ଜୀ ଅତି ନିଆରା ଢଙ୍ଗରେ ସଂସ୍କୃତକୁ ଲୋକପ୍ରିୟ କରାଉଛନ୍ତି। ଏହି ଅଭିଯାନକୁ ଅକ୍ଷର କନ୍ଦୁକ ଭାବେ ନାମିତ କରାଯାଇଛି।

ହେଲା। ଗତ ଏକଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ଫିଜିକ୍ସ ଅଲମ୍ପିଆଡରେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ଜିତିଛନ୍ତି। କେମିଷ୍ଟ୍ରି ଅଲମ୍ପିଆଡରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ। ବାୟୋଲୋଜି ଅଲମ୍ପିଆଡରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି। ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ସେଭଳି ମ୍ୟାଥମେଟିକ୍ସ ଅଲମ୍ପିଆଡରେ ଆମର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ ଏବଂ 4ଟି ରୌପ୍ୟ ପଦକ ଲାଭ କରିଛନ୍ତି। ଦେଶର ଯୁବପିଢ଼ି ପାଇଁ ମୁଁ ଗର୍ବିତ। ଭାରତରେ ଅଲମ୍ପିଆଡ ଏବଂ ହାକାଥନର ସଂସ୍କୃତି ନିରନ୍ତର ବଢ଼ି ଚାଲିଛି। ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏହିସବୁ ଫୋରମରେ ରୁଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ। ମୋର ପ୍ରିୟ ଦେଶବାସୀଗଣ, ଯଦି କୌଶଳ ଅଛି ଆଉ କିଛି କରିବାର ସାହସ ଅଛି, ତେବେ ସବୁ ରାସ୍ତା ସହଜ ହୋଇଯିବ। କାଶ୍ମୀରର ପାରମ୍ପରିକ ଚଟେଇ ବଗୁ ପାଇଁ ଆଜି ଯେଉଁ ପ୍ରୟାସ ହେଉଛି, ସେଥିରେ କୌଶଳ ଓ ସାହସର ଝଲକ ଦେଖିବାକୁ ମିଳୁଛି। ଏହାକୁ ପାଣିରେ ହେଉଥିବା ସରୁ ସରୁ କାଠି, ସର୍କଣ୍ଡେ ଏବଂ ପାଳରୁ ତିଆରି କରାଯାଏ। ଏହି ଚଟେଇ ବୁଣିବାର ପରମ୍ପରା ବର୍ଷ ବର୍ଷ ପୁରୁଣା। ଏଥିରେ ପ୍ରଥମେ କାଶ୍ମୀରର କାଦୁଆ ଅଞ୍ଚଳରୁ ଘାସ ଏବଂ ସର୍କଣ୍ଡେ କାଟି ଅଣାଯାଏ। ତାକୁ ଖରାରେ ଶୁଖାଇବା ପରେ ବଛାଯାଏ ଏବଂ ହାତ ଦ୍ୱାରା ବୁଣିବା କାମ କରାଯାଏ। 2 ଜଣ କାରିଗରଙ୍କୁ ଗୋଟିଏ ଚଟେଇ ବୁଣିବା ପାଇଁ ପାଖାପାଖି 4 ଦିନ ଲାଗେ। ଏହି ଚଟେଇ ସୁନ୍ଦର ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏହାର ଗୋଟିଏ ବଡ଼ ଗୁଣ ହେଲା, ଏହା ଗ୍ରୀଷ୍ମକାଳରେ ଥଣ୍ଡା ଲାଗିବ ଏବଂ ଶୀତ ସମୟରେ ଉଷୁମ ଲାଗିବ। ପୂର୍ବରୁ ଏହା କାଶ୍ମୀରର ପ୍ରତ୍ୟେକ ଘରେ ଦେଖାଯାଉଥିଲା, କିନ୍ତୁ ଗତ କେତେ ବର୍ଷ ହେଲା ଏହାର ଉପଯୋଗ କମ୍ ହେବାରେ ଲାଗିଥିଲା। ଏହି ସମୟରେ ଶ୍ରୀନଗରର ଗୁଲାମ ହୁସେନ ଜୀ ଏବଂ ତାଙ୍କ ଝିଅ ତଞ୍ଜିଲା ଜୀ ଗୋଟିଏ ସଂକଳ୍ପ ନେଲେ। ଦୁହେଁ ବଗୁ ଶିଳ୍ପ ପରମ୍ପରାକୁ ଗୋଟିଏ ନୂତନ ଜୀବନ ଦେବାରେ ଲାଗି ପଡ଼ିଲେ। ଗୁଲାମ ହୁସେନ ଜୀ ଅତି ସାଧାରଣ ପରିବାରର ଲୋକ, ତାଙ୍କୁ ଏହି କାମ କରିବାରେ ନାନା ପ୍ରକାର ଆହ୍ୱାନ ମଧ୍ୟ ଆସିଲା, କିନ୍ତୁ ବଗୁର ସଂରକ୍ଷଣ ପାଇଁ ତାଙ୍କର ସଂକଳ୍ପ ଅଟଳ ଥିଲା। ଦେଖୁ ଦେଖୁ ତାଙ୍କର ପ୍ରଚେଷ୍ଟାରେ ବହୁତ ଲୋକ ଯୋଗ ଦେଲେ। ଗୁଲାମ ହୁସେନ ଜୀ ଏହି କୌଶଳକୁ ଖୁବ୍ ବଢ଼େଇଲେ। ତାଙ୍କର ଏହି କାର୍ଯ୍ୟରେ ଆଞ୍ଚଳିକ ସ୍ତରରେ ତାଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳିଲା। ଆଜି ଦ୍ରୁତ ବେଗରେ ଲୋକପ୍ରିୟ ହେଉଥିବା ବଗୁ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପହଞ୍ଚିଲାଣି। ଏହି ପ୍ରୟାସରେ ସାଥୀ ହୋଇଥିବା ଲୋକଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ। ଆଜିକାଲି ଆମେ ସମସ୍ତେ ଲୋକାଲ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଉଛୁ। ଭୋକାଲ ଫର୍ ଲୋକାଲର ମନ୍ତ୍ର ନେଇ ଆମେମାନେ ଆଗେଇ ଚାଲିଛୁ। ଏହି ପରିପ୍ରେକ୍ଷୀରେ କାଶ୍ମୀରର ବଗୁ ମଧ୍ୟ ଆପଣଙ୍କ ଘରର ଗୋଟିଏ ଅଙ୍ଗ ହେଉ, ଏ ବିଷୟରେ ଥରେ ଭାବିବେ ନିଶ୍ଚୟ। ବନ୍ଧୁଗଣ, ଚା ଆମ ଦେଶର ଖାଲି ଏକ ପାନୀୟ ନୁହେଁ, ବରଂ ଗୋଟିଏ ଆପଣାପଣର ମାଧ୍ୟମ। ସକାଳର ଆରମ୍ଭ ହେଉ, ବନ୍ଧୁଙ୍କ ସହ ସାକ୍ଷାତ ହେଉ, ଅଥବା ପରିବାର ସହିତ କିଛି କ୍ଷଣ ବିତାଇବା ହେଉ, ଚା ପ୍ରତ୍ୟେକ ସମୟରେ ଗୋଟିଏ ଅଙ୍ଗ ହୋଇଯାଇଥାଏ। ଚା ସହିତ ମୋର ସମ୍ପର୍କ କ'ଣ, ଏମିତି ତ ଆପଣମାନେ ଭଲ ଭାବେ ଜାଣନ୍ତି, କିନ୍ତୁ ଆଜି ମୁଁ ଯେଉଁ ଚା'ର କଥା କହୁଛି ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ହୋଇଦେଇଛି। ଉତ୍ତରପ୍ରଦେଶର ବିଜ୍ନୋର ଜିଲ୍ଲାର ଲକ୍ଷୀୱାଲା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଗ ଦେଇଥିବା ମହିଳାମାନେ

ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରୁଛି। ମୁଁ ଆପଣ ସମସ୍ତଙ୍କୁ କହିବି ଯେ ଆମେ ନିଜ ଜୀବନର କୌଣସି ବିଶେଷ ଅବସରକୁ ପ୍ରକୃତି ସହିତ ଅବଶ୍ୟ ଯୋଡ଼ିବା। ମାଆଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ। ଆଜି ଲଗାଇଥିବା ଗୋଟିଏ ଛୋଟିଆ ଚାରା ଆଗାମୀ ପିଢ଼ି ପାଇଁ ସବୁଜିମା, ସ୍ୱଚ୍ଛ ପବନ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ହୋଇପାରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଜାଣନ୍ତି ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ଆଜି ସାରା ଦୁନିଆର ପରିବେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପ୍ରକୃତି ପାଇଁ କ୍ଷତିକାରକ ହୋଇ ରହୁଛି। ଏଥିପାଇଁ ପ୍ଲାଷ୍ଟିକ୍ର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ବନ୍ଧୁଗଣ, ବିହାରର ସୀତାମଢ଼ିରେ ୱେଷ୍ଟ ଟୁ ୱେଲ୍ଥର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରି ସେଥିରୁ ଆକର୍ଷକ ବେଞ୍ଚ ତିଆରି କରାଯାଉଛି। ଗୋଟିଏ ବେଞ୍ଚ ତିଆରି ହେବାରେ ପ୍ରାୟ 40 କିଲୋଗ୍ରାମ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ଲାଗିଯାଉଛି। ଏହା ମଜବୁତ, ସ୍ଥାୟୀ ଏବଂ ଆରାମଦାୟକ ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏଗୁଡ଼ିକୁ ସରକାରୀ ସ୍କୁଲ, ପାର୍କ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ବଢ଼ୁଛି। ଏହି ପ୍ରୟାସରେ ସ୍ଥାନୀୟ ଏକକ ସହିତ ଜିଲ୍ଲା ପ୍ରଶାସନ

ରେ ତିଆରି ହୋଇଥିବା ଗଣେଶଙ୍କୁ ସ୍ଥାପିତ କରିବା ଉଚିତ। ଏହି ବିଷୟରେ ଅନେକ ଲୋକ ମୋତେ ନିଜର ବାର୍ତ୍ତା ଦେଇଛନ୍ତି। ଲୋକମାନେ କହିଛନ୍ତି ଯେ ସେମାନେ ମୋର ଅନୁରୋଧକୁ ଗ୍ରହଣ କରିଛନ୍ତି। ସେମାନେ ସ୍ଥାନୀୟ ମାଟିରୁ ତିଆରି ହୋଇଥିବା ଗଣେଶକୁ ସ୍ଥାପିତ କରିବାର ସଂକଳ୍ପ ନେଇଛନ୍ତି। ଲୋକମାନେ ଲେଖିଛନ୍ତି ଯେ ମନ୍ କି ବାତ୍ରେ ପୂର୍ବରୁ ହିଁ ଏହି ବିଷୟରେ ଚର୍ଚ୍ଚା ହେବା ଦ୍ୱାରା ତାଙ୍କୁ ଠିକ୍ ସମୟରେ ଠିକ୍

ସୁଯୋଗ ପାଇବା ମାତ୍ରେ ସେ ନିଜର ଜନ୍ମଭୂମିକୁ ସମ୍ମାନ ଦେବାକୁ ଭୁଲନ୍ତି ନାହିଁ। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମଣିପୁରର ଡକ୍ଟର ରୋନାଲ୍ଡୋ ଲେସ୍ରା ମହାଶୟ। ତାଙ୍କର ନାମ ହେଉଛି ରୋନାଲ୍ଡୋ, କିନ୍ତୁ କାମରେ ସେ ଜଣେ ମହାକାଶ ପଦାର୍ଥ ବିଜ୍ଞାନୀ। ସେ ଜାପାନରେ କାର୍ଯ୍ୟ କରନ୍ତି ଆଉ ୟଙ୍ଗ ଗ୍ୟାଲେକ୍ସିଜ୍ ନାମକ ଏକ ବିଶାଳ ସମୂହର ଆବିଷ୍କାର କରିଥିବା ଟିମ୍ର ଜଣେ ସଦସ୍ୟ। ବାସ୍ତବରେ ସେ ଏହି ସମ୍ପୂର୍ଣ୍ଣ ସମୂହର ନାମକୁ ମଣିପୁରର ଏକ ସୁନ୍ଦର ହ୍ରଦ ସହ ଯୋଡ଼ି ଏହାକୁ ଲୋକତକ୍ ପ୍ରୋଟୋକ୍ଲଷ୍ଟର ନାମରେ ନାମିତ କରିଛନ୍ତି। ଲୋକତକ୍ ହେଉଛି ମଧୁର ଜଳର ଏକ ବିଶାଳ ହ୍ରଦ। ଲୋକତକ୍ ହ୍ରଦରେ ଭାସୁଥିବା ଫୁମ୍ବଡ଼ିଗୁଡ଼ିକ ମିଶି ଏକ ଅଦ୍ଭୁତ ଲ୍ୟାଣ୍ଡସ୍କେପ୍ ସୃଷ୍ଟି କରେ। ଏପରି ଲାଗେ ଯେମିତି ବିସ୍ତୃତ ସମୁଦ୍ର ଭିତରେ ଛୋଟ ଛୋଟ ଦ୍ୱୀପ ଭାସୁଛନ୍ତି। ସେହିପରି ଭାବେ ୟୁନିଭର୍ସରେ ଏହି ନୂଆ ଗ୍ୟାଲେକ୍ସିଗୁଡ଼ିକ ଏକ ବୃହତ୍ ସଂରଚନା ସୃଷ୍ଟି କରିଥାନ୍ତି। ଆଜି ମଣିପୁରର ଲୋକତକ୍ କେବଳ ଦେଶର ମାନଚିତ୍ରରେ ନୁହେଁ, ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି। ଏହାଦ୍ୱାରା ଆମର ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ି ହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁ ପାରିବେ। ଏହା ଏପରି ମୂଳତତ୍ଵ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ। ମୋର ପ୍ରିୟ ଦେଶବାସୀଗଣ, ଆଉ କିଛି ଦିନ ପରେ ଅଗଷ୍ଟ 7 ତାରିଖକୁ ଆମ ଦେଶ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ରୂପେ ପାଳନ କରିବ। ଏହି ଅବସରରେ ଆମ ବୁଣାକାର ଭାଇ ଭଉଣୀମାନଙ୍କର କୌଶଳ ଓ ସୃଜନଶୀଳତାର ଉତ୍ସବକୁ ପାଳନ କରୁ। ଆମର ଏ ବନ୍ଧୁମାନେ ପିଢ଼ି ପରେ ପିଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି। ବନ୍ଧୁଗଣ, ହାତ ତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନାକୁ ଆଣିଥାଏ। ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି। ଆଜିର ଦିନରେ ମୋର ନିବେଦନ, ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା। ଆସନ୍ତୁ ଆମେ ଭୋକାଲ୍ ଫର୍ ଲୋକାଲ୍ର ଭାବନାକୁ ଆହୁରି ସଶକ୍ତ କରିବା। ବନ୍ଧୁଗଣ, ଆଜି ଦେଶରେ ଯେପରି ଭାବେ ହ୍ୟାଣ୍ଡଲୁମ୍କୁ ପ୍ରୋତ୍ସାହନ ଦିଆଯାଉଛି, ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କ ଜୀବନ ଉନ୍ନତ ହେବାରେ ଲାଗିଛି। ପୋଚମ୍ପଲ୍ଲୀରୁ ପାଟନା ଓ କୁଚମ୍ପଲ୍ଲୀରୁ କଚ୍ଛ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଆଜି ଏପରି ଅନେକ ଲୋକ ଓ ସଂଗଠନ ରହିଛନ୍ତି ଯେଉଁମାନେ ହ୍ୟାଣ୍ଡଲୁମ୍ ସହ ଜଡ଼ିତ ଆମର ଗୌରବଶାଳୀ ପରମ୍ପରାକୁ ନୂତନ ଉର୍ଜା ଓ ପରିଚୟ ପ୍ରଦାନ କରୁଛନ୍ତି। କିଏ ପୋଚମ୍ପଲ୍ଲୀ ଏକତ୍ର ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ତ ଆଉ କିଏ ମହିଳା ବୁଣାକାରମାନଙ୍କୁ ନେଇ ଉଲ୍ ପ୍ରଡକ୍ଟ ତିଆରି କରୁଛନ୍ତି। କିଛି ଲୋକ କେରଳମର ପାରମ୍ପରିକ କସାବୁ କଳାକୁ ମଧ୍ୟ ସଂରକ୍ଷିତ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଆମ ମା ଭଉଣୀମାନଙ୍କୁ ରୋଜଗାର ବି ମିଳିପାରୁଛି। ବନ୍ଧୁଗଣ, ଆଉ ଏକ ବିଷୟ ଯାହା ମୁଁ ବିଶେଷ ରୂପେ ଉଲ୍ଲେଖ କରିବାକୁ ଚାହିଁବି, ତାହା ହେଉଛି ଖଦି। ଆମେ ସମସ୍ତେ ଜାଣୁ ଖଦି ମହାତ୍ମା ଗାନ୍ଧୀଙ୍କ ଖୁବ୍ ପ୍ରିୟ ଥିଲା। ବିଗତ କିଛି ବର୍ଷ ହେଲା ଖଦି ଖୁବ୍ ଲୋକପ୍ରିୟ ହୋଇପାରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରି 6 ଗୁଣ ବଢ଼ିଛି। ବିକ୍ରିର ଏହି ସଂଖ୍ୟା ବର୍ତ୍ତମାନ ପାଖାପାଖି 8,000 କୋଟି ଟଙ୍କାରେ ପହଞ୍ଚିପାରିଛି। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ ପର୍ବପର୍ବାଣୀ ମାନଙ୍କରେ ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟର କୌଣସି ନା କୌଣସି ଜିନିଷ ନିଶ୍ଚୟ କିଣନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଯଦି ଆପଣଙ୍କୁ ପଚରାଯାଏ ଯେ ଭାରତ କେତେ ପ୍ରକାରର ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟ ଅଛି, ତେବେ ଆପଣ ଚିନ୍ତାରେ ପଡ଼ିଯିବେ। ଏଇଥିପାଇଁ ଯେ ଆମର ବହୁ ସଂଖ୍ୟକ ବାଦ୍ୟଯନ୍ତ୍ର ଓ ତାହା ସହିତ ଜଡ଼ିତ ପରମ୍ପରା ରହିଆସିଛି। ଏପରି ଏକ ଇନ୍ଷ୍ଟ୍ରୁମେଣ୍ଟ ହେଉଛି ତ୍ରିପୁରାର ଚୋଙ୍ଗ୍ପ୍ରେଙ୍ଗ୍। ଏହା ସେଠିକାର ଟ୍ରାଇବାଲ୍ କମ୍ୟୁନିଟି ମଧ୍ୟରେ ଖୁବ୍ ଲୋକପ୍ରିୟ। ବାଉଁଶରେ ନିର୍ମିତ ଏହି ବାଦ୍ୟଯନ୍ତ୍ରରେ 3ଟି ତାର ରହିଛି। ଏଥିରୁ ଉତ୍ପନ୍ନ ଧ୍ୱନି ଖୁବ୍ ମଧୁର, ସରୋଦ ସହ ଯାହାର ସମାନତା ଦେଖିବାକୁ ମିଳେ। କିଛି କାରଣ ପାଇଁ ଯୁବକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା। ଏପରି ସମୟରେ ସୁରଜ କୁମାର ଦେବ ବର୍ମା ମହାଶୟ ଏହାକୁ ପୁଣି ଥରେ ଲୋକପ୍ରିୟ କରିବା ପାଇଁ ସଂକଳ୍ପ ନେଲେ। ଆଜି ତାଙ୍କ ପ୍ରଚେଷ୍ଟାର ପ୍ରଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ସେ ଚୋଙ୍ଗ୍ପ୍ରେଙ୍ଗ୍ ସହ ସେଠିକାର ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ନେଇ ପରଫର୍ମ କରୁଛନ୍ତି। କୋବରୋକ୍ ଫୋକ୍ ସଙ୍ଗ୍ସ

0: ତେବେ ସାରା ଜୀବନ ତୁମ ନିକଟରେ ଋଣୀ ରହିବ।
1: ଏକାବେଳେ କି ସାରା ଜୀବନ? ଲଳିତା, ଏଭଳି ସୁଯୋଗ ତୋର ମୋଟେ ହାଡ଼ିଆ କଥା ନୁହଁ।
2: ପରିହେଷ୍ଟି ବନ୍ଦ କର ସାରିଆ।
0: ଶୋଷରେ ତଣ୍ଟି ଶୁଖି ଯାଉଛି, ପାଣି ବନ୍ଧାଏ।
2: ପାଣି ଦେବାକୁ ମନେ ନାହିଁ ଯେ ଘୋଷେ, କଥା କହ କି
0: କଣ?
2: ବ୍ରାହ୍ମଣ ହେଇ ଅଛୁଆ ସବୁ ଋଣୀ ହାତରୁ ପାଣି ଦେଲେ
0: ମୋର ଜାତି ଛିଡ଼ିଯିବ, ଏଇଆ ତ?
2: ହଁ ଘୋଷେ,
0: ଏଭଳି ଧାରଣା ତ ଭୁଲ ଲଳିତା। ବିଶ୍ୱପିଆଙ୍କ ସୃଷ୍ଟିରେ ସବୁ ମଣିଷ ସମାନ, ସବର ବ୍ରାହ୍ମଣ ଭିତରେ ମୁଁ ଖୁସି
3: ପାଇ। ବିଦ୍ୟାପତି ଆସି ପହଞ୍ଚି ଗଲେଣି, ଆସ ଆସ ବିଦ୍ୟାପତି, ଆସ ଆସନ ଗ୍ରହଣ କର।
0: ଅବନ୍ତୀ ନରେଶଙ୍କର କେଉଁ ସେବା କରି ନିଜକୁ ମୁଁ ଧନ୍ୟ ମଣିବି ତାହା ଏ ସେବକ ପ୍ରତି।
2: ଆସ ବସେ, ପାଣି ନିଅ। ଆରେ ହାତ ଦେଖ,

ଖ ପାହାଡ଼ ପାହାଡ଼ ତଳେ ବାଘ ଛବି ବସିଥିବ ଓ କଥା ମାନ ମାନ

0: ମୁଁ ଚାହେଁ ନୀଳମାଧବଙ୍କୁ ଦର୍ଶନ।
1: ନୀଳମାଧବଙ୍କୁ ଦର୍ଶନ?
0: ହଁ ଲଳିତା, ଅବଧି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ମୁଁ ଦୂତ, ନୀଳମାଧବଙ୍କର ସନ୍ଧାନ ନେବାକୁ ସେଇ ମୋତେ ଏଠିକି ପଠେଇଲେ। କୁହ କୁହ ଲଳିତା, ମୋର ସେ ଆଶା ପୂର୍ଣ୍ଣ ହେଇପାରିବ ନାହିଁ, ନୀଳମାଧବଙ୍କୁ ମୁଁ କଣ ଦର୍ଶନ କରିପାରିବି ନାହିଁ? କୁହ ଲଳିତା କୁହ।
1: ଏଠାରୁ ଅନେକ ଦୂର ବାଘ ଭାଲୁଙ୍କ ନିଘଞ୍ଜ ଜଙ୍ଗଲ ଏକ ଅତି ଗୋପନ ସ୍ଥାନରେ ନୀଳମାଧବଙ୍କୁ ପୂଜା କରି ମୋ ବାବୁ ସବୁରାଜ ବିଶ୍ୱ ବସୁ। ମୋ ଦେହ ଠିକ ହୁଏ ସ୍ୱାମୀ, ତମେ ଆମ ଶବର ଦେବତାଙ୍କ ଠାରୁ ଚୋରେଇ ନେଇ ଦୁଃଖ ଆସିନା
0: ଲଳିତା? ନା, ମୁଁ ଖାଲି ତାଙ୍କୁ ନୟନ ବି ଦର୍ଶନ କରି ମାତ୍ର।
1: କିନ୍ତୁ ଏହା କେମିତି ସମ୍ଭବ ହବ? ନୀଳକନ୍ଦରକୁ ବାପୁ ଛଡ଼ା ଅନ୍ୟ କାହାରି ପକ୍ଷରେ ଯିବା ସମ୍ଭବ ନୁହେଁ, ସେ ଏକ ଅତି ଗୋପନ ଅଜଣା ସ୍ଥାନ।
0: ବୁଝିଲି, ରାଜା ଇନ୍ଦ୍ରଦ୍ୟୁମ୍ନ ଆଉ ରାଣୀ ଗୁଣ୍ଡିଙ୍କ ଆଶା ଏବେ ଚିରଦିନ ସେ ଆହୁରି ରହିଛ। ମୋ କର୍ତ୍ତବ୍ୟ ମୁଁ କେବେ ହେଲେ ପାଳନ କରିବାକୁ ସମର୍ଥ ହେବି ନାହିଁ।
1: ତମେ ମନ ଦୁଃଖ କର ନାହିଁ ସ୍ୱାମୀ, ମୋ ବାପୁକୁ କହି ତମ ପାଇଁ ନିଶ୍ଚୟ କିଛି ଗୋଟେ ଉପାୟ କରିବି। ଏଇ ତ ବାପୁ ଆସିଲାଣି।
2: କଣ ହେଇଛି ରେ ଲଳିତା? ଆରେ ଇଏ ଦି ଜଣ ଯାକ ଖୁବ ଗମ୍ଭୀର ଜଣାପଡୁଛ ଯେ।
1: ତ ଜୁଆଇରେ ଏକା ଜିତ ସେ ନୀଳମାଧବଙ୍କୁ ଦର୍ଶନ କରିବେ।
2: ଦର୍ଶନ କରିବ ନୀଳମାଧବକୁ? ନୀଳମାଧବଙ୍କ କଥା ସେ କେମିତି ଜାଣେ? ତୁ ତାଙ୍କୁ କହିଛୁ? କହ, ତୁ ତାଙ୍କୁ କହିଛୁ?
1: ହଁ ବାପୁ, ମୁଁ କହିଛି। ବାପୁ, ମୁଁ ତାଙ୍କୁ ବଞ୍ଚେଇ ଦେଲି ବୋଲି ସେ ମତେ କଣ କହିଲେ ଜାଣ?
2: କଣ
1: କହିଲେ? କହିଲେ କହିଲେ
2: ଦର୍ଶନ କରିବ ସେଇଦିନ ନୀଳମାଧବ ନୀଳକନ୍ଦର ଛାଡ଼ି ଚାଲିଯିବ। ମୁଁ ଜାଣିପାରୁଛି ଶବର ଦେବତା

ଶୂନ୍ୟବାଣୀ ହେଇଥିଲା। ଯେଉଁଦିନ ଅବନ୍ତୀ ରାଜା ଇନ୍ଦ୍ରଦ୍ୟୁମ୍ନର ଲୋକ ଆସି ନୀଳମାଧବଙ୍କୁ ଦର୍ଶନ କରିବ, ସେଇଦିନ ନୀଳମାଧବ ନୀଳକନ୍ଦର ଛାଡ଼ି ଚାଲିଯିବ। ମୁଁ ଜାଣିପାରୁଛି ଶବର ଦେବତା

0: ତୁମେ ଯେ ମୋର ଏକାନ୍ତ ନିଜର ବିଶ୍ୱାସ ଛଡ଼ା ନୀଳ ମାଧବର ଅସ୍ତିତ୍ୱ କାହିଁ ମନ ଦୁଃଖ କର ନାହିଁ ଭକ୍ତ ବିଶ୍ୱବସୁ। ନୀଳ କନ୍ନରରୁ ମୁଁ ଅନ୍ତର୍ଧ୍ୟାନ ହୋଇଛି ସତ, କିନ୍ତୁ ତୁମ ହୃଦୟରେ ମୁଁ ଯେ ଚିରଚାକ୍ରତ। କିଛି ଦିନ ପରେ ମୁଁ ପୁଣି ଆବିର୍ଭୂତ ହେବି ନୂଆ କଳେବର ନେଇ। ସେଇ କଳେବର ଭିତରେ ମୁଁ ଥିବି ତୁମର ଶ୍ରୀ ନୀଳ ମାଧବ। ତୁମର ସମସ୍ତ ପୂଜା ଅର୍ଚ୍ଚନା କେବେ ମିଥ୍ୟା ଜୀବନୀ ଭକ୍ତ ବିଶ୍ୱବସୁ। ତୁମ ମୋର ସମ୍ପର୍କ ଖୁବ୍ ନିବିଡ଼ ଅବିଚ୍ଛେଦ୍ୟ। ଖୁସି ମନରେ ଯା ବିଶ୍ୱବସୁ, ଯା, ଯଥା ସମୟରେ ମୁଁ ତୁମକୁ ପୁଣି ସ୍ମରଣ କରିବି।
1: ପ୍ରଭୁ ପ୍ରଭୁ ପ୍ରଭୁ ନୀଳମାଧବ, ମୋତେ ମୋତେ ତୁମେ ପୁଣି ସ୍ମରଣ କରିବ ପ୍ରଭୁ? ମୁଁ ତାହେଲେ ଭାଗ୍ୟହୀନ ନୁହେଁ, ମୁଁ ତାହେଲେ ସର୍ବହୀନ ନୁହେଁ। ଆଜି କି ଆନନ୍ଦ ମୋର, କେତେ ଶାନ୍ତି! ପ୍ରଭୁ ନୀଳମାଧବ, ପ୍ରଭୁ ନୀଳମାଧବ, ପ୍ରଭୁ ନୀଳମାଧବ।
0: ଧନ୍ୟ ଧନ୍ୟ ଭକ୍ତ ବିଶ୍ୱବସୁ, ଧନ୍ୟ ତୁମେ। ଅବନ୍ତୀ ରାଜେନ୍ଦ୍ର ଦୁମ୍ନର ରାଜମୁକୁଟ ଆଜି ତୁମରି ପାଦ ତଳେ ନ ଯାଉଛି। ତୁମେ ଧନ୍ୟ ବିଶ୍ୱବସୁ, ଧନ୍ୟ ତୁମେ। ପ୍ରଭୁ ନୀଳମାଧବଙ୍କର ଇଚ୍ଛା ପୂର୍ଣ୍ଣ ହେଉ, ପୂର୍ଣ୍ଣ ହେଉ।

0: ଦିଅ ଘୋଡ଼ା ଶେଷ ନ ହବା ଯାଇ ମୁଁ ଅନ୍ନବଳ କିଛି ଛୁଇଁବିନି। ହେଲେ ଦିଅ ଘୋଡ଼ା କାମ ସରିଗଲେ ସଦାରେ ତେଣିକି ଯାହା ଖାଇବାକୁ ଦେବେ ମୁଁ ନିଶ୍ଚୟ ଖାଇବି। ହଉ ମୁଁ ମୋର କର୍ତ୍ତବ୍ୟ କରିବାକୁ ରହିଲି ମଣିମା, ଏଥରକ ଦେଉଳ ଦୁଆର ମୁଦ କରିଦିଅନ୍ତୁ।
1: ବେଶ ଯାହା ତୁମର ଇଚ୍ଛା ଶିଳ୍ପୀ।

0: ସୁଭଦ୍ରାଙ୍କ ସହ ମୁଁ ଏହି ଯକ୍ଷ ବେଦୀ ଉପରେ ଭକ୍ତଗଣଙ୍କୁ ଦର୍ଶନ ଦେଇ ମୋକ୍ଷ ପ୍ରାପ୍ତି କରାଇବି। ମୋ ପ୍ରତି ତୁମର ପ୍ରଗାଢ଼ ଭକ୍ତିର ନିଦର୍ଶନକୁ ଜଗତବାସୀ ଚିରଦିନ ଲାଗି ସ୍ମରଣ କରିବା ନିମିତ୍ତ ମୋ ଏହି ପବିତ୍ର ଘୋଷ ଯାତ୍ରା ଶ୍ରୀଗୁଣ୍ଡିଚା ନାମରେ ବିଖ୍ୟାତ ହେବ।
1: ପ୍ରଭୁ ପ୍ରଭୁ
0: ସବୁ ତ ତୁମେ ନିସ୍ୱାର୍ଥପର ଭାବରେ ଖଞ୍ଜି ଦେବାକୁ ମୋ ଠାରୁ ସ୍ୱୀକୃତି ମାଗିନେଲ, ହେଲେ ତୁମ ପାଇଁ ତ କିଛି ମାଗିଲ ନାହିଁ।
2: ମୋ ପାଇଁ?
0: ହଁ, ତୁମ ପାଇଁ ମାଗିବ ନାହିଁ କିଛି।
2: କ'ଣ ମାଗିବି ପ୍ରଭୁ?
0: ଯାହା ତୁମର ଅଭିଳାଷ, ଯାହା ତୁମର ମନର ବାସନା।
2: ଏ ଅକିଞ୍ଚନର ଅଭିଳାଷ ତୁମେ କ'ଣ ସତରେ ପୂରଣ କରିବ ପ୍ରଭୁ?
0: ଅଗାଧରେ ପ୍ରକାଶ କର ଭକ୍ତ ଶିରୋମଣି, ମୁଁ ନିଶ୍ଚୟ ପୂରଣ କରିବି। କ'ଣ ତୁମର କାମନା
2: ପ୍ରଭୁ? ଦାସର ମନସ୍କାମନା ପୂର୍ଣ୍ଣ କରିବାକୁ ତୁମେ ଯଦି ସତରେ ସଦୟ ହେଇଛ, ତେବେ ତୁମ ଶ୍ରୀଚରଣ ତଳେ ମୋର ଏତିକି ନିବେଦନ, ଏ ବଡ଼ ଦଳ ମୋ ବଂଶରେ କେହି ଯେମିତି ମୁଁ ତୋଳିଛି ବୋଲି କହିବା ପାଇଁ ଆପଣ ବଂଶର ମହାନ କୀର୍ତ୍ତି ବୋଲି ଗର୍ବ କରିବା ଲାଗି ମୋ ବଂଶକୁ ଆଜିଠାରୁ ନିର୍ବଂଶ କରିଦିଅ ପ୍ରଭୁ, ନିର୍ବଂଶ କରିଦିଅ।
0: ଇଏ ତୁମେ କିପର ମାଗିଲ ଇନ୍ଦ୍ରଦ୍ୟୁମ୍ନ?

ଭଗବାନଙ୍କର ଏ ଅପୂର୍ବ ମିଳନ ଦୃଶ୍ୟରେ ମୁଁ ଆତ୍ମହରା ହେଇ ଉଠିଛି ରାଣୀଗୁଣ୍ଡିଚା। ଏ ଜନ୍ମଚକ୍ଷୁ ଆଜି ମୋର ପବିତ୍ର ହେଇଛି। ହେ ପତିତ ପାବନ ଜଗନ୍ନାଥ, ତୁମ ଶ୍ରୀଚରଣରେ ସେବକ ଇନ୍ଦ୍ରଦୁମ୍ନର କୋଟି କୋଟି ପ୍ରଣାମ, କୋଟି କୋଟି ପ୍ରଣାମ ପ୍ରଭୁ, କୋଟି କୋଟି ପ୍ରଣାମ।